ଆକାଶବାଣୀ ବାରିପଦା, ଆଜି ଶୁକ୍ରବାର 1948 ଶତାବ୍ଦୀର ଆଶ୍ୱିନ 17 ଦିନ, ତଦନୁସାରେ ଇଂରାଜୀ 2026 ମସିହା ଅକ୍ଟୋବର ମାସର 9 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:59।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟି ରାଧାନାଥ ଦାସଙ୍କ ରଚନାରେ ଗାଇଛନ୍ତି କଣ୍ଠଶିଳ୍ପୀ ମିତାଲି ଚିନ୍ନାରା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଭନାରାୟଣ ସ୍ୱାଇଁଙ୍କ ରଚନାରେ ଗାଇଛନ୍ତି ସୁବୀର କୁମାର ଦାସ ଏବଂ ସସ୍ମିତା ମହାପାତ୍ର।

ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପକ୍ଷଣ ମଧ୍ୟରେ।

ଆମ ଭାରତୀୟ ସଂସ୍କୃତି ଓ ଦେବଦେବୀଙ୍କୁ ପୃଥିବୀର ବିଭିନ୍ନ ଜନସମାଜ ବଡ଼ ବିଚିତ୍ର ଦୃଷ୍ଟିରେ ଦେଖିଆସିଛନ୍ତି। ଏପରିକି ସାମ୍ପ୍ରତିକ କାଳର ଯୁବକ ଏବଂ ଯୁବତୀମାନେ ମଧ୍ୟ ଆମ ଦେବଦେବୀଙ୍କୁ ବଡ଼ ସଂଶୟପୂର୍ଣ୍ଣ ଦୃଷ୍ଟିରେ ଦେଖିଥାନ୍ତି। କିନ୍ତୁ ଥରେ ଯଦି ଆମେ ଏହାକୁ ବୈଜ୍ଞାନିକ ଓ ଯୁକ୍ତିସମ୍ମତ ଦୃଷ୍ଟି ଦେଇ ବିଚାର କରିବା, ତାହେଲେ ଏହା ପଛରେ ଯେଉଁ ଗୁଢ଼ ତତ୍ତ୍ୱମାନ ରହିଛି ତାହା ଅତି ସହଜରେ ଉନ୍ମୋଚିତ ହୋଇଯିବ। ପ୍ରଥମେ ଦେବୀ ଦୁର୍ଗା ବା ମହାକାଳୀଙ୍କ ପାଖକୁ ଯିବା। ଦେବୀ ଦୁର୍ଗା ପ୍ରକୃତିର ସକଳ ଶକ୍ତିର ଆଧାର ଅଟନ୍ତି। ପ୍ରକୃତି ସୃଷ୍ଟି ଓ ଧ୍ୱଂସର ପ୍ରତୀକ। ସେ ସୃଷ୍ଟିକାରିଣୀ, ପାଳନକାରିଣୀ ଏବଂ ଧ୍ୱଂସକାରିଣୀ। ସେହିପରି ଆବଶ୍ୟକତା ପଡ଼ିଲେ ବଜ୍ର, ବିଦ୍ୟୁତ୍, ବନ୍ୟା, ଝଡ଼, ବାତ୍ୟା, ସୁନାମି ଆଦି ରୂପରେ ଆବିର୍ଭୂତ ହୋଇ ସୃଷ୍ଟିରେ ଅଶେଷ ତାଣ୍ଡବ ରଚନା କରେ। ତାଙ୍କର ପ୍ରତୀକ ରୂପରେ ମହାକାଳୀଙ୍କ ରୂପର ପରିକଳ୍ପନା, ଯେଉଁ ରୂପକୁ ଆପାତତଃ ହିନ୍ଦୁ ଧର୍ମରେ ସବୁଠାରୁ ଅଧିକ ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ। ତାଙ୍କର ଗଳାରେ ସେ ମୁଣ୍ଡମାଳ ଧାରଣ କରିଥାନ୍ତି, ଅଣ୍ଟାରେ ଅଣ୍ଟା ସୂତା ପରିବର୍ତ୍ତେ ଛିନ୍ନ ହସ୍ତ, ଶରୀରରେ ବ୍ୟାଘ୍ର ଚର୍ମ, ହସ୍ତରେ ବିଭିନ୍ନ ପ୍ରକାର ସଂହାରିକ ଅସ୍ତ୍ର ଶସ୍ତ୍ର ଯଥା ଧନୁ, ବାଣ, ଚକ୍ର, ଗଦା, ତ୍ରିଶୂଳ, ଖଡ଼ଗ, ପାସ, ଅଙ୍କୁଶ, ମଦ୍ୟପାତ୍ର ସହିତ ଯୋଗିନୀ ସଦୃଶ ଅକ୍ଷମାଳ, କମଣ୍ଡଳୁ, ପଦ୍ମପୁଷ୍ପ ଆଦି। ଆଖି ଏତେ ଉଜ୍ଜଳ ଓ ବିସ୍ଫାରିତ ଯେ ସେଥିରେ ଅଗ୍ନିବର୍ଷା ହେଉଥିଲା ପରି ମନେ ହୁଏ, ଏବଂ ଯାହା ଉପରେ ସେ ଦଣ୍ଡାୟମାନ ହୋଇଥାନ୍ତି ସେ ତାଙ୍କର ସ୍ୱାମୀ ଦେବଦେବ ମହାଦେବ। ଦଶ ମହାବିଦ୍ୟା ଭାବରେ ତନ୍ତ୍ରଶାସ୍ତ୍ରରେ ତାଙ୍କର ଉପସ୍ଥିତି ଯେପରି ପ୍ରଣିଧାନ ଯୋଗ୍ୟ, ସେହିପରି ନବରାତ୍ର କାଳରେ ନଅ ରୂପରେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ଭାବରେ ତାଙ୍କର ଅର୍ଚ୍ଚନା ମଧ୍ୟ ସେହିପରି ତାତ୍ପର୍ଯ୍ୟପୂର୍ଣ୍ଣ। ସେଥିରୁ ସୂଚନା ମିଳିଥାଏ ଯେ ଏକାଧାରରେ ତପସ୍ୱିନୀ, ବ୍ରହ୍ମଚାରିଣୀ, ସିଂହବାହିନୀ, ତ୍ରିଶୂଳଧାରିଣୀ, ପ୍ରେମଦାୟିନୀ, ମାତୃରୂପିଣୀ, ଶକ୍ତି ସଂହାରିଣୀ ତଥା ସୃଷ୍ଟିକାରିଣୀ। କିନ୍ତୁ ଏହା

0: କେବଳ ଭାବି ନେଲେ ତ ଚଳିବନି, ଯଥାର୍ଥରେ ପ୍ରତିପାଦନ କରିବାକୁ ହେବ, ଚିହ୍ନିବାକୁ ହେବ ଏବଂ ଖୋଜିବାକୁ ହେବ ହିନ୍ଦୁ ଦାର୍ଶନିକମାନଙ୍କର ଚିନ୍ତା ଓ ଚେତନାକୁ। ଆପାତତଃ ଜଣେ ନାରୀର ଏହା ହିଁ ହେଉଛି ପୂର୍ଣ୍ଣ ରୂପ। ସେ ମାତା, ସେ ଭଗ୍ନୀ, ସେ ଶକ୍ତି ଓ ସେ ସୃଷ୍ଟିକାରିଣୀ, ସେ ମଧ୍ୟ ବିଦ୍ୟାଦାୟିନୀ। ଯେପରି ସେ ମାତା ରୂପରେ ସନ୍ତାନ ପରିପାଳନ କରେ, ସନ୍ତାନକୁ ଜନ୍ମ ଦିଏ ଏବଂ ସମସ୍ତ ପ୍ରକାର ଭୟଭ୍ରାନ୍ତିରୁ ରକ୍ଷା କରେ, ମା ହିଁ ସନ୍ତାନର ପ୍ରଥମ ଗୁରୁ ଏବଂ ବିଦ୍ୟାଦାୟିନୀ। ନିଆଁ, ପାଣି, ଖରା, ବର୍ଷା, ଶୀତ, ଉତ୍ତାପ ଆଦିର ଜ୍ଞାନ ମା ହିଁ ପ୍ରଥମେ ଦେଇଥାଏ। ମା ଯେପରି ସନ୍ତାନକୁ ସୃଷ୍ଟି କରିଥାଏ, ସେହିପରି ସମଗ୍ର ସୃଷ୍ଟିକୁ ଆଦି ମହାମାୟା ମହାକାଳୀ ହିଁ ସୃଷ୍ଟି କରିଥାନ୍ତି। ଏକ ପ୍ରମତ୍ତ ଭାବ ହିଁ ତାଙ୍କ ସୃଷ୍ଟି ସର୍ଜନାର ମୂଳ ଉତ୍ସ, କାରଣ ପ୍ରମତ୍ତ ନହେଲେ କେହି ସୃଜନ କ୍ରିୟା କରିବାରେ ସମର୍ଥ ହୁଏ ନାହିଁ। କବିଟିଏ ସମ୍ପୂର୍ଣ୍ଣ ଭାବ ନିମଜ୍ଜିତ ନହେଲେ କବିତାଟିଏ ଲେଖିପାରେ ନାହିଁ। କଳାକାରଟିଏ ସମ୍ପୂର୍ଣ୍ଣ ଭାବରେ କଳା ସୃଷ୍ଟିରେ ନିମଜ୍ଜିତ ନହେଲେ ଚିତ୍ରଟିଏ ଆଙ୍କିପାରେ ନାହିଁ କି ମୂର୍ତ୍ତିଟିଏ ନିର୍ମାଣ କରିବାର ସାମର୍ଥ୍ୟ ରଖେ ନାହିଁ। ଏହା ମନୁଷ୍ୟର ଏକ ନିଶାଗ୍ରସ୍ତ ଅବସ୍ଥା, ଗୋଟିଏ ନିଶାର ପ୍ରମତ୍ତ ଭାବ। ସମଗ୍ର ସୃଷ୍ଟି ସଂରଚନା ଯିଏ କରିଛି ତାକୁ କେତେ ବେଶୀ ନିମଜ୍ଜିତ ହେବାକୁ ନ ହେବ, କେତେ ପ୍ରମତ୍ତ ନିଶାଗ୍ରସ୍ତ ହେବାକୁ ନ ପଡ଼ିବ। ଦେବୀ ମହାକାଳୀ ଯେଉଁ ମଦ୍ୟପାତ୍ର ଧାରଣ କରିଥାନ୍ତି ତାହା ହିଁ ସୂଚିତ କରେ ଯେ ଏକ ଦିବ୍ୟ ନିଶାରେ ମୋହିତ ନହେଲେ କେହି କ'ଣ ଏ ବିରାଟ ସୃଷ୍ଟିକୁ ସର୍ଜନା କରିବାକୁ ସମର୍ଥ ହୋଇପାରନ୍ତେ କି? ଦେବୀ ମହାକାଳୀଙ୍କର ପାର୍ଶ୍ୱଚର ଭାବରେ ଗୁଧ୍ର, ଶୃଗାଳ ଆଦି ବିଚାରଣ କରିଥାନ୍ତି ଏବଂ ଏକ ମହାଶ୍ମଶାନ ତାଙ୍କର ବାସସ୍ଥାନ। ଏହା ମନରେ ଏକ ବିରୂପ ଭାବ ସୃଷ୍ଟି କଲେ ମଧ୍ୟ ଦେବୀ ଯେ ସମସ୍ତ ପବିତ୍ର ଅପବିତ୍ରତାର ଉର୍ଦ୍ଧ୍ୱରେ ଏବଂ ସମସ୍ତ ପ୍ରାଣୀ ସୃଷ୍ଟିର ସଂରଚନାରେ ବରାବର ଭାଗିଦାର ଅଟନ୍ତି, ଗୁଧ୍ର ଶୃଗାଳ ପରି ପ୍ରାଣୀମାନେ ଯଦି ନଥାନ୍ତେ ପରିବେଶର ସନ୍ତୁଳନ ରକ୍ଷା କରାଯାଇପାରନ୍ତା କି? ଏବଂ ଶ୍ମଶାନ ହିଁ ଏକମାତ୍ର ସ୍ଥାନ ଯେଉଁଠାରେ ଧନୀ, ଦରିଦ୍ର, ଶୂଦ୍ର, ବ୍ରାହ୍ମଣ, ସୁନ୍ଦର, ଅସୁନ୍ଦର ସମସ୍ତେ ସମାନ। ସେଇଠି ସମସ୍ତେ ନିଜ ନିଜର ପାର୍ଥିବ ପରିଚୟ ହଜେଇ ଦେଇଥାନ୍ତି, ଫଳରେ ଦିବ୍ୟ ସତା ସହିତ ମିଳିତ ହୋଇପାରନ୍ତି। ମହାଶ୍ମଶାନକୁ ହୁଏତ ସେଥିପାଇଁ ସ୍ୱର୍ଗଦ୍ୱାର ଭାବରେ ଚିହ୍ନିତ କରାଯାଇଥାଏ।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ତୁଳସୀ ଓଝା। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 182ତମ ଭାଗ।

ଦେବର୍ଷି ନାରଦ ଏବଂ ଋଷି ଅଙ୍ଗିରା ସଦ୍ଯୁକ୍ତି ଦ୍ୱାରା ଚିତ୍ରକେତୁଙ୍କୁ ପ୍ରବୋଧ ପ୍ରଦାନ କରିବାକୁ ଚେଷ୍ଟା କଲେ। ପ୍ରଥମେ ରାଜା ତାଙ୍କୁ ଚିହ୍ନି ପାରିଲେନି, ହେଲେ ତାଙ୍କଠାରୁ ଜ୍ଞାନଗର୍ଭ ବାକ୍ୟ ଶୁଣି ପରିଚୟ ଖୋଜିଲେ। ଅଙ୍ଗିରା ପରିଚୟ ଦେଇ ଅନେକ ତତ୍ତ୍ୱଜ୍ଞାନ ସୂଚକ କଥା କହିଲା ପରେ ରାଜାଙ୍କୁ ମନ୍ତ୍ର ଦୀକ୍ଷା ଦେଲେ। ପୁତ୍ର ସ୍ନେହ ଅନ୍ଧ ଚିତ୍ରକେତୁ କୌଣସି ତତ୍ତ୍ୱ କଥା ଉପଲବ୍ଧି କରିପାରିଲେ ନାହିଁ, ତେଣୁ ନାରଦ ତାଙ୍କର ଚୈତନ୍ୟ ସମ୍ପାଦନ କରିବାକୁ ଭିନ୍ନ ଉପାୟ ଅବଲମ୍ବନ କରିଥିଲେ।

0: ଶେଷ ହେଲା ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 182ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଦୁଃଖୀଶ୍ୟାମ ତ୍ରିପାଠୀ, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାସରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ, ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆଖୁ ଅଭିବୃଦ୍ଧି ଅବସ୍ଥାରେ ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 80 ରୁ 120 ଗ୍ରାମ, ଫିପ୍ରୋନେଲ 40% ସହିତ ଇମିଡା କ୍ଲୋପ୍ରିଡ 40% କିମ୍ବା 40 ମିଲିଲିଟର, ଡାଇମିଥୋଏଟ 30% ଇସି କିମ୍ବା 4 କିଲୋଗ୍ରାମ କ୍ଲୋରାନ୍ ଟ୍ରାନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହା ବଦଳରେ ଆପଣ ଏକର ପ୍ରତି 1200 କିଲୋଗ୍ରାମ କାର୍ବୋଫ୍ୟୁରନ 3G ନାମକ ଦାନାଦାର କୀଟନାଶକକୁ 12 କିଲୋଗ୍ରାମ ବାଲି ସହ ମିଶାଇ ଜମିରେ ପ୍ରୟୋଗ କରିପାରିବେ। କଖାରୁ ଜାତୀୟ ପନିପରିବା ତରୁଣ ଅବସ୍ଥାରୁ ଫଳ ଧରିବା ଅବସ୍ଥାରେ ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲରେ କାଙ୍କେଡ଼ିଆ ପୋକ ଲାଗିବାର ସମ୍ଭାବନା ରହିଛି। କାଙ୍କେଡ଼ିଆ ପୋକର ପରିଚାଳନା ପାଇଁ ବର୍ଷା ଛାଡ଼ିଗଲା ପରେ ପ୍ରାଥମିକ ଅବସ୍ଥାରେ ପ୍ରତି ଲିଟର ପାଣିରେ 3 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 PPM କୁ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 2 ମିଲିଲିଟର କ୍ଲୋରୋପାଇରିଫସ୍ ନାମକ କୀଟନାଶକ କିମ୍ବା 2 ମିଲିଲିଟର ପ୍ରୋପେନୋଫସ୍ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ତରୁଣ ଅବସ୍ଥାରୁ ଫଳ ଧରିବା ଅବସ୍ଥାରେ ଏହି ଅଷ୍ଟପଦୀ ଗୁଡିକ ପତ୍ର ତଳ ଶିରା ପାଖରେ ବୁଢିଆଣି ଜାଲ କରି ତା ତଳେ ରହି ରସ ଶୋଷି ଖାଆନ୍ତି। ଅଧିକ ଆକ୍ରାନ୍ତ ପତ୍ରଗୁଡିକ ଧଳା ଦେଖାଯାଏ, ପତ୍ରଗୁଡିକ ସରୁ ହୋଇଯାଏ ଓ ଗଛର ପତ୍ର ଝଡିଯାଏ। ଏହି ପୋକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 3 ମିଲିଲିଟର ପ୍ରୋପରଗାଇଟ୍ ନାମକ କୀଟନାଶକ କିମ୍ବା 2 ମିଲିଲିଟର ଫେନ୍ ପାଇରକ୍ସିମେଟ୍ କିମ୍ବା 1.5 ମିଲିଲିଟର ପାଇରୋମେନ୍ସିଫେନ୍ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କା ତରୁଣ ଅବସ୍ଥାରୁ ଫଳ ଧରିବା ଅବସ୍ଥାରେ ଏକର ପ୍ରତି 8 ନୀଳ ଅଠାଳିଆ ଜନ୍ତା ବ୍ୟବହାର କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟାମେଥକ୍ସାମ ନାମକ କୀଟନାଶକ କିମ୍ବା 300 ମିଲିଲିଟର ଲାମ୍ବଡା ସାଇଲୋଥ୍ରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଟମାଟୋ ତରୁଣ ଅବସ୍ଥାରୁ ଫଳ ଧରିବା ଅବସ୍ଥାରେ ଟମାଟୋ ଫସଲରେ ଯଦି ଶତକଡ଼ା 4 ଭାଗ ଅଗ ଝାଉଁଳା, ଶତକଡ଼ା 14 ଭାଗ ପୋକଡ଼ା ଫଳ ଦେଖୁଛନ୍ତି ତାହେଲେ ରାସାୟନିକ ଔଷଧ ପ୍ରୟୋଗ କରନ୍ତୁ। 100 ମିଲିଲିଟର ଟେଟ୍ରାନେଲିପ୍ରୋଲ ନାମକ ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏ ଔଷଧକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି ପ୍ରତି 15 ଦିନ ଅନ୍ତରରେ ସିଞ୍ଚନ କରନ୍ତୁ। ନଡ଼ିଆ ତରୁଣ ଅବସ୍ଥାରୁ ଫଳ ଧରିବା ଅବସ୍ଥାରେ କାଳିମୁଣ୍ଡି ପୋକର ପରିଚାଳନା

0: ପାଇଁ ବ୍ରାକୁନ୍ କାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। ବର୍ଷା ଛାଡ଼ିଗଲା ପରେ ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ପ୍ରତି 10 ଲିଟର ପାଣିରେ 4 ମିଲିଲିଟର କ୍ଲୋରାନ୍ ରାନିଲିପ୍ରୋଲ ନାମକ କୀଟନାଶକ କିମ୍ବା 4 ଗ୍ରାମ ଇମାମେକ୍ଟିନ୍ ବେଞ୍ଜଏଟ୍ ନାମକ କୀଟନାଶକ ମିଶାଇ ପତ୍ର ଉପରେ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: स्थानकं तथा रियादनगरे स्थितं किंग खालिद अन्ताराष्ट्रिय विमानस्थानकं लक्ष्यीकृत्य जातानां आक्रमणानां निन्दा कृता। एतेषु आक्रमणेषु नागरिकाणां मृत्युः अभवत् तथा अनेक जनाः व्रणिताः जाताः। विदेश मन्त्रालयेन नाम लक्ष्यीकृत्य आक्रमणं सर्वथा अस्वीकृतं वर्तते। रियाद नगरे स्थितेन भारतीय दूतावासेन सऊदी अरब देशे निवसतां भारतीय नागरिकाणां कृते परामर्शः प्रसारितः। वर्तमान स्थितिं दृष्ट्वा भारतीय नागरिकाः सतर्काः भवेयुः, आवश्यकतायां च गृहेषु एव तिष्ठेयुः इति दूतावासेन परामर्शः प्रदत्तः। भारतीय नागरिकाः प्रवर्तमान घटनाभिः सम्बद्धानां दृश्य श्रव्य चित्राणां वार्तानां च सामाजिक माध्यमेषु प्रसारणं पुनः प्रसारणं च न कुर्युः इति दूतावासेन अनुरोधिताः। स्थानीयाधिकारिभिः आधिकारिक माध्यमैः प्रसारितानां निर्देशानां पालनमपि कर्तुं तान् सूचितम्। प्रवासी भारतीय सहायता केन्द्रस्य अहोरात्रम् उपलब्धा दूरभाष सहायता सेवा निःशुल्क दूरभाष संख्यायाम् 8-0-0-2-4-7-1-2-3-4 इत्यत्र उपलब्धा अस्ति। क्रिकेट क्रीडायां भारतम् अद्य रांचीनगरे वेस्ट इंडीज दलं सम्मुखी करिष्यति इति वार्ताः।
1: ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 7:25 ପ୍ରଚାର କରିବୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। 8:15 ଏବଂ 8:45 ଶୁଣିପାରିବେ ଗୀତାଞ୍ଜଳି। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଆଜି ରହିଛି ଚାଙ୍ଗୁ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ପ୍ରତାପ ଚନ୍ଦ୍ର ବିଶ୍ୱାଳ ଏବଂ ସାଥୀ। ଆମ ରାଜ୍ୟର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6:00 ଭକ୍ତି ସଙ୍ଗୀତ। 6:15 ପ୍ରଚାର କରିବୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ସନ୍ଧ୍ୟା 6:30 ସୂଚନା ଏବଂ ସମ୍ବାଦ କାର୍ଯ୍ୟକ୍ରମ। ରାତି 7:00 ପ୍ରଚାରିତ ହେବ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ଗୀତ। 7:00 ରାତି 8:00 ଓଡ଼ିଆ କଥାଚିତ୍ରର ଗୀତ। 8:30 ସୁଗମ ସଙ୍ଗୀତ। ରାତି 8:40 ପ୍ରଚାର କରିବୁ ଗୀତ ଅତୀତ। ରାତି 10:00 ପ୍ରଚାରିତ ହେବ ଦାସକାଠିଆ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ କାଳିନ୍ଦୀ ଚରଣ ହୋତା ଏବଂ ସାଥୀ। 10:30 ଏକକ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ,

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଶ୍ରୀମନ୍ଦିରରେ ଅବଡ଼ା ଯୋଜନା ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଅଧିକ 183 ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି। ବର୍ଦ୍ଧିତ ବ୍ୟୟବରାଦରେ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଓ ମାର୍କେଟ କମ୍ପ୍ଲେକ୍ସର ସମ୍ପ୍ରସାରଣ, ଶ୍ରୀ ସେତୁ ଓ ମୂଷା ନଦୀର ସମ୍ପ୍ରସାରଣ ଏବଂ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରର ପଞ୍ଚମ ମହଲାରେ 2000 ଆସନ ବିଶିଷ୍ଟ ବହୁମୁଖୀ ହଲ୍ ନିର୍ମାଣ କରାଯିବ। ପୂର୍ବରୁ ଏଥିଲାଗି 557 କୋଟି 19 ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ରାଜ୍ୟ ସରକାର ବିଭିନ୍ନ ବର୍ଗର ଶ୍ରମିକମାନଙ୍କ ମହଙ୍ଗା ଭତ୍ତା ଅତିରିକ୍ତ ଭାବେ ଦୈନିକ 6 ଟଙ୍କା ବୃଦ୍ଧି କରିଛନ୍ତି। ରାଜ୍ୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ 472 ରୁ 478 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 528, କୁଶଳୀ ଶ୍ରମିକଙ୍କ ମଜୁରୀ 578 ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରୀ 628 ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ମାସ ପହିଲାରୁ ଏହା ଲାଗୁ ହେବ ବୋଲି ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ଆଜି ପୂର୍ବାହ୍ନ 10:00 ଅପରାହ୍ନ 2:00 ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ। ଅପରାହ୍ନ 2:00 ରୁ 4:00 ମଧ୍ୟରେ ନାମାଙ୍କନ ପତ୍ରଗୁଡ଼ିକ ଯାଞ୍ଚ କରାଯାଇ ସନ୍ଧ୍ୟା 5:00 ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଆସନ୍ତାକାଲି ଦିନ 2:00 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା 14 ତାରିଖରେ ୱାଇ ଷ୍ଟାଣ୍ଡ ଫର୍ ସଭା ଅନୁଷ୍ଠିତ ହେବ। 15 ତାରିଖ ଦିନ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। 16 ତାରିଖ ଦିନ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଭଦ୍ରକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ପବନ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୱିଣ୍ଡର୍ଜି ଇଣ୍ଡିଆ 2026 ସମ୍ମିଳନୀରେ ଓଡ଼ିଶାକୁ ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି ରିସ୍କିଂ ପୁରସ୍କାର ପ୍ରଦାନ କରାଯାଇଛି। ଗ୍ରିଡ୍କୋର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସତ୍ୟପ୍ରିୟ ରଥ କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ ଯୋଗଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ସମ୍ମିଳନୀରେ ଓଡ଼ିଶାର ଅଭିନବ ପଦକ୍ଷେପ, ସଫଳ ମଡେଲ ଓ ଶ୍ରେଷ୍ଠ ପ୍ରଥାଗୁଡ଼ିକୁ ଅନ୍ୟ ରାଜ୍ୟ ସହ ବାଣ୍ଟିବା ଏବଂ ଅନ୍ୟ ରାଜ୍ୟର ସଫଳ ଅଭିଜ୍ଞତାରୁ ଶିଖିବାର ସୁଯୋଗ ମିଳୁଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍ଟି ପରିଷଦର 57ତମ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ବିଭିନ୍ନ ସଂସ୍କାର ଉପରେ ଉପସ୍ଥାପନ କରିଛନ୍ତି। ବୈଠକରେ ଜିଏସ୍ଟି ବ୍ୟବସ୍ଥାକୁ ଅଧିକ ସରଳ, ଶୀଘ୍ର ଓ ସ୍ୱଚ୍ଛ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ଜିଏସ୍ଟି ଟିମ୍ ସଦସ୍ୟ ଥିବା କାର୍ଯ୍ୟକାରୀ ଗୋଷ୍ଠୀ ଜିଏସ୍ଟି ରିଟର୍ଣ୍ଣ, ଦେୟ ଓ ଆଇଟିସି ସଂଶୋଧନ ପାଇଁ ବିକଳ୍ପ ବ୍ୟବସ୍ଥା ସମ୍ବନ୍ଧ

0: ମଧ୍ୟ ସୁପାରିଶ ପ୍ରସ୍ତାବ ଉପସ୍ଥାପନ କରିଥିବା ଜଣାପଡ଼ିଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାମ୍ବାଦିକ, କବି, ଲେଖକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି 149ତମ ଜୟନ୍ତୀ ପାଳନ କରାଯାଉଛି। ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ପଣ୍ଡିତ ଗୋପବନ୍ଧୁ ଦାସ 1877 ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଥିଲେ ଆଧୁନିକ ଯୁଗର ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ। ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଛାତ୍ର ସଂସଦ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁକ୍ତ 2 ପୂର୍ବ ନିୟମିତ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ପୂର୍ବ ନିୟମିତ ପରୀକ୍ଷାର୍ଥୀମାନେ ଆଜିଠାରୁ 12 ତାରିଖ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଆମ ହସ୍ପିଟାଲ ଯୋଜନାର ଅଗ୍ରଗତି ଏବଂ ନିର୍ମାଣ ଶେଷ ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର କୋଠାଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ନେଇ ଆଲୋଚନା ହୋଇଛି। ଜିଲ୍ଲାରେ ଆମ ହସ୍ପିଟାଲ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 49 ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ରୂପାନ୍ତରଣ କରାଯିବ ବୋଲି ଜଣାପଡ଼ିଛି। ଯକ୍ଷ୍ମା ନିରାକରଣ ଏବଂ ଜନସହଭାଗିତା ବୃଦ୍ଧି ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୋସ୍ ଟିମ୍ ଗଠନ ନେଇ ଆଲୋଚନା ହୋଇଛି। ସେହିପରି ସମ୍ବଲପୁର ଜିଲ୍ଲାରେ ଜୋସ୍ ଟିମ୍ର ଶୁଭାରମ୍ଭ କରାଯାଇଛି। ସମ୍ବଲପୁର ଜିଲ୍ଲାରେ ଆସନ୍ତାକାଲି ସ୍ୱଚ୍ଛତା ହିଁ ସେବା 2026 କାର୍ଯ୍ୟକ୍ରମ ଅଧୀନରେ ବିଶାଳ ଗଣସଫେଇ ଅଭିଯାନ ଆୟୋଜିତ ହେବ। ସକାଳ 6:30ରୁ ଜିଲ୍ଲାର 500 ସ୍ଥାନରେ ଏକକାଳୀନ ସଫେଇ କାର୍ଯ୍ୟକ୍ରମ କରାଯିବ। ଗଞ୍ଜାମ ଜିଲ୍ଲାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଓଡ଼ିଶା ସେବା ଫାଷ୍ଟ ନବସୃଜନ ଆହ୍ୱାନ ଆରମ୍ଭ ହୋଇଛି। 30 ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ 24 ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନୀଳାଦ୍ରୀ ବିଜେ ଦିବସରେ ରଥ ଉପରେ ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀ ରଘୁନାଥ ବେଶ ଅନୁଷ୍ଠିତ ହେବ। ପୂର୍ବରୁ ରୂପା ଅଳଙ୍କାରରେ ବେଶ ହୋଇଥିବା ବେଳେ ଏହାକୁ ସୁନାବେଶରେ ପରିବର୍ତ୍ତନ କରିବା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସୁନାବେଶ ପରିକଳ୍ପନା କମିଟି ପକ୍ଷରୁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବଂଶଗତ ମଧୁମେହ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଅଭୟ ସାହୁ।
2: ମଧୁମେହ ରୋଗ ଯୋଉଟାକୁ ଆମେ ଡାଇବେଟିସ ବୋଲି କହୁ, ମେନଲି ଏଟା 2 ପ୍ରକାରର, ଗୋଟେ ହଉଛି ଟାଇପ୍ 1 ଆଉ ଗୋଟେ ହଉଛି ଟାଇପ୍ 2। ଟାଇପ୍ 1ଟା ନର୍ମାଲି ପିଲାମାନଙ୍କୁ ହୁଏ, ଆଉ 40 ବର୍ଷ ପରେ ଯୋଉ ଡାଇବେଟିସ ବାହାରେ ତାକୁ ଆମେ ନର୍ମାଲି ଟାଇପ୍ 2 ଡାଇବେଟିସ କହୁ। ଟାଇପ୍ 1 ଡାଇବେଟିସ ଯୋଉମାନେ ଆରମ୍ଭରୁ ଇନ୍ସୁଲିନ୍ ହିଁ ସେମାନଙ୍କର ଟ୍ରିଟମେଣ୍ଟର ବାଟ, ଯଦି ଇନ୍ସୁଲିନ୍ ନ ଦିଆଯାଏ ସେମାନଙ୍କର ଦେହ ବହୁତ ଖରାପ ହବ, ଚାନ୍ସ ଅଛି ଜୀବନ ବି ଚାଲିଯାଇପାରେ। ଟାଇପ୍ 2 ଡାଇବେଟିସ ଯୋଉଟା, ସେଥିରେ କ'ଣ ହୁଏ ନା, ଲୋକମାନେ ମୂଳରୁ ଆମେ କିଛି ଦିନ ଔଷଧ ଦେଇପାରିବା, ଔଷଧରେ ବ୍ଲଡ୍ ସୁଗର ଭଲ କଣ୍ଟ୍ରୋଲ ରୁହେ, ତାପରେ ଧୀରେ ଧୀରେ ସେମାନଙ୍କୁ ଲାଷ୍ଟ ଆଡ଼କୁ ଇନ୍ସୁଲିନ୍ ମଧ୍ୟ ଦରକାର ପଡ଼ିପାରେ। ନର୍ମାଲି ଏଇ ଯୋଉ ଟାଇପ୍ 2 ଡାଇବେଟିସ ଆଉ ଟାଇପ୍ 1 ଡାଇବେଟିସ, ତା ଦେହରୁ 85% ଡାଇବେଟିସ ହଉଛି ଯୋଉଟାକି ଟାଇପ୍ 2 ଡାଇବେଟିସ କୁହାଯାଏ। ଆଉ ଆଜିକାଲି ଏଇ ଟାଇପ୍ 2 ଡାଇବେଟିସ ସବୁଆଡ଼େ ଏଟା ବଢି ଚାଲିଛି। ଆର ବଢିବାର କାରଣ କ'ଣ ନା, ଆମେ ଗୋଟେ କହୁ ଡାଇବେଟୋଜେନିକ ଲାଇଫ ଷ୍ଟାଇଲ। ଡାଇବେଟୋଜେନିକ ଲାଇଫ ଷ୍ଟାଇଲ ମାନେ କ'ଣ ନା, ନର୍ମାଲି ଯେଉଁମାନେ ବହୁତ ଅଧିକା ସ୍ନେହସାର ଜାତୀୟ ଖାଦ୍ୟ ଖାଆନ୍ତି, ବା ଯେଉଁମାନେ ଜମା କାମ କିଛି କରନ୍ତିନି, ପଶିକି ରହିବା ଯେଉଁମାନଙ୍କର କାର୍ଯ୍ୟ, ଯେଉଁଟାକି ଆଜିକାଲି ମେଜରିଟି ଅଫିସ ମାନଙ୍କରେ ଦେଖୁଛନ୍ତି, ମେଜରିଟି ଆମମାନଙ୍କର କାମ ହେଉଛି ବସିକି କାମ କରିବା, ବା ଯେଉଁମାନେ ବହୁତ ଅଧିକା କ୍ୟାଲୋରି ଖାଦ୍ୟ ଖାଆନ୍ତି, ଏଇ 3 ଜିନିଷକୁ ମେନଲି କୁହାଯାଏ ଡାଇବେଟୋଜେନିକ ଲାଇଫ ଷ୍ଟାଇଲ। ଏଇ ଡାଇବେଟୋଜେନିକ ଲାଇଫ ଷ୍ଟାଇଲ କ'ଣ କରେ ନା, ଅଧିକା ପ୍ରୋନ କରେ ଗୋଟେ ଲୋକର ଓଜନ ବଢ଼ିବାରେ। ଆଉ ଓଜନ ବଢ଼ିବାଟା ହେଲା ଇନଡାଇରେକ୍ଟଲି ଗୋଟେ ରିସ୍କ ଫ୍ୟାକ୍ଟର ଏଇ ମଧୁମେହ ରୋଗ ହେବା ପାଇଁ, ଯୋଉଟା ଟାଇପ୍ 2 ଡାଇବେଟିସ। ଆଗରୁ ଆମର ଭାବୁଥିଲେ ଯେ 40 ବର୍ଷ ପରେ ହେଉଛି ଏଇ ଟାଇପ୍ 2 ଡାଇବେଟିସ, ଆଜିକାଲି ଦେଖାହଉଛି ସ୍କୁଲ ଛୁଆମାନେ ମଧ୍ୟ ଏଇ ଟାଇପ୍ 2 ଡାଇବେଟିସ ଡେଭଲପ କରୁଛନ୍ତି। ଏବେ ଆମେ ଯଦି ଭାବିବା ଯେ ଡାଇବେଟିସଟା କେମିତି କାହିଁକି ହେଉଛି, ଆଉ ସମସ୍ତଙ୍କର ଲକ୍ଷଣ ଯେ ବାପା ମାଙ୍କର ଥିଲେ ହବ, ତ ସେଇ ବିଷୟରେ ମୁଁ କହିବାକୁ ଚାହେଁ ଯେ ଏଇଟା ହେଲା ଗୋଟେ ପଲିଜେନିକ ଟ୍ରାନ୍ସମିସନ। ପଲିଜେନିକ ମାନେ ବହୁତ ଗୁଡ଼େ ଜିନ୍ ଏଇ ଡାଇବେଟିସ ପିଲାମାନଙ୍କର ହବ ନା ନାହିଁ ସେଟା ପାଇଁ ସେ ଡିସାଇଡ୍ କରିଥାଏ। ଆଉ ଯଦି ବାପା ବା ମା ଏଇ 2 ଭିତରୁ କାହାକୁ ଗୋଟେ ଟାଇପ୍ 2 ଡାଇବେଟିସ ହୋଇଥାଏ, ତାହେଲେ ପିଲାକୁ ହବାର ରିସ୍କ ହେଉଛି ଏରାଉଣ୍ଡ 40-50%। ଆଉ ଯଦି ବୋଥ ବାପା ଆଉ ମା 2 ଡାଇବେଟିସ ହୋଇଥାଏ, ତାହେଲେ ତାର ରିସ୍କ ହେଉଛି ମୋର ଦେନ୍ 90%। ଯଦି ଆମେ ଟାଇପ୍ 1 ଡାଇବେଟିସ ଦେଖିବା ଯୋଉଟାକି ପିଲାମାନଙ୍କୁ ହୁଏ, ସେମାନଙ୍କର ବାପା ମାଙ୍କୁ ଯଦି ହେଇଥାଏ ଡେଫିନେଟଲି ତାଙ୍କର ବି ରିସ୍କ ଅଧିକା, ବଟ୍ ଟାଇପ୍ 2 ଡାଇବେଟିସ ଭଳି ଏତେ ଅଧିକା ନୁହଁ। ଯଦି ଟାଇପ୍ 1 ଡାଇବେଟିସରେ ଯୋଉଥିରେ ଯଦି ମାଆକୁ ଖାଲି ହେଲେ, ତାହେଲେ ପିଲାଙ୍କର ହବା ରିସ୍କ ହେଉଛି ବିଲକୁଲ 3%। ଆଉ ଯଦି ବାପାଙ୍କୁ ହୁଏ, ତାହେଲେ ଏଟା ହେଉଛି ଏରାଉଣ୍ଡ 6%। ଆଉ ଯଦି ବାପା ଆଉ ମା 2 ହୁଏ, ତାହେଲେ ହେଲା 10-12%। ତା ମାନେ ଯଦି ବାପା ମା 2 ଡାଇବେଟିସ, ତାହେଲେ 10-12% ପିଲାଙ୍କୁ ଡାଇବେଟିସ ହବ, ବାକିମାନଙ୍କୁ ଡାଇବେଟିସ ହବାର କିଛି ରିସ୍କ ନଥାଏ। ତାପରେ ଯୋଉମାନଙ୍କର ବାପା ମାଙ୍କୁ ଡାଇବେଟିସ, ସେମାନେ ଯଦି ଏ ଡାଇବେଟୋଜେନିକ ଲାଇଫ ଷ୍ଟାଇଲ ସେମାନେ ଯଦି ଫଲୋ କରନ୍ତି,

0: ବହୁତ ଅଧିକା କ୍ୟାଲୋରି ଖାଦ୍ୟ ଖାଆନ୍ତି, ବହୁତ ଅଧିକା ଫ୍ୟାଟ୍ ଖାଦ୍ୟ ଖାଆନ୍ତି ବା ଜମା କିଛି ଆକ୍ଟିଭିଟି ନ ରହେ, ସେମାନଙ୍କର ଫର୍ଦର ଅଧିକା ରିସ୍କ ହେଇଯାଏ ଏଇ ଡାଇବେଟିସ୍ ହେବାର, ଆଉ ସେମାନେ ବହୁତ ଜଲ୍ଦି ଆର୍ଲି ଏଜ୍ରେ ଡାଇବେଟିସ୍ ଡେଭଲପ୍ କରନ୍ତି। ଆଉ ଏଟା ଦେଖାଯାଏ ଯେ ମୋଟା ଲୋକ ଆଉ ଟାଇପ୍ ଟୁ ଡାଇବେଟିସ୍ ଏ ଦୁଇଟା ପୁରା କ୍ଲୋଜଲି ଆସୋସିଏଟେଡ୍। ଆମେ ଗୋଟେ ବାହାର କରୁ ବଡି ମାସ୍ ଇଣ୍ଡେକ୍ସ, ଏଟା ଆମର ଦେଖାହଉଛି ଯଦି BMI 23ରୁ ଅଧିକା ତାହେଲେ ରିସ୍କ ଅଫ୍ ଡାଇବେଟିସ୍ ବହୁତ ଅଧିକା ବଢୁଛି, ଆଉ ଯେଉଁମାନଙ୍କର BMI 40ରୁ ଅଧିକା ସେମାନଙ୍କର ରିସ୍କ ହଉଛି 40ରୁ 90 ଗୁଣ ଅଧିକା। ଆଉ ରିଭର୍ସ ୱେରେ ଯଦି ଗୋଟେ ମୋଟା ଲୋକ ତାର ଓଜନ କିଛି କମେଇ ଦିଏ ତାହେଲେ ତାର ରିସ୍କ ଅଫ୍ ଡାଇବେଟିସ୍ ଏରାଉଣ୍ଡ 30-40% ପର୍ଯ୍ୟନ୍ତ ତାର ଡାଇବେଟିସ୍ର ରିସ୍କ କମିପାରିବ। ଯଦି ଗୋଟେ ଡାଇବେଟିସ୍ ମୋଟା ଲୋକ ଅଛି ଆଉ ତାର ଓଜନ ସେ କିଛି ପରିମାଣରେ କମେଇ ଦେଲେ ତାହେଲେ ତାର ସିଗ୍ନିଫିକାନ୍ସ ଦୁଇଟା, ଆଇଦର ତାର ବ୍ଲଡ୍ ସୁଗର ଯଦି ଆଗରୁ କଣ୍ଟ୍ରୋଲ ନଥିଲା ଆରାମରେ ଭଲରେ କଣ୍ଟ୍ରୋଲ ହେବା ଆରମ୍ଭ ହବ, ବା ଯଦି ସେ ଆଗରୁ ଯେତେ ଔଷଧ ନେଉଛି ତାର ଔଷଧର ପରିମାଣ କମ୍ ହେଇଯିବ। ଯେଉଁମାନଙ୍କର ବାପା ମାଙ୍କ ତରଫରୁ ଯୋଉ ଆମର ରିସ୍କ ଆସିଛି ଡାଇବେଟିସ୍ ପାଇଁ ସେଟାକୁ ତ ଆମେ କେବେ ଚେଞ୍ଜ କରିପାରିବା ନାହିଁ। ଯଦି ଆମେ ଲୋ କ୍ୟାଲୋରି ଡାଏଟ୍ ନେଲେ, ଲେସ୍ ଫ୍ୟାଟ୍ ଡାଏଟ୍ ନେଲେ, ରେଗୁଲାର ଫିଜିକାଲ ଆକ୍ଟିଭିଟି ଟିକେ ରଖିଲେ, ଆଉ ଯେଉଁମାନେ ମୋଟା ସେମାନେ ତାଙ୍କର ଓଜନ ଟିକେ କମ୍ କଲେ, ଡେଫିନେଟଲି ସେମାନଙ୍କୁ ଡାଇବେଟିସ୍ର କଣ୍ଟ୍ରୋଲରେ ହେଲ୍ପ କରିବ, ଆଉ ଯେଉଁମାନଙ୍କର ଡାଇବେଟିସ୍ ନାହିଁ ସେମାନଙ୍କୁ ଭବିଷ୍ୟତରେ ଡାଇବେଟିସ୍ ନ ହେବାରେ ହେଲ୍ପ କରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବଂଶଗତ ମଧୁମେହ, ଏ ସମ୍ପର୍କରେ କହିଲେ ଡାକ୍ତର ଅଭୟ ସାହୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଜାରି ରହିଥିବା ମହିଳା ଏବଂ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଆଜି ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କୃତ୍ରିମ ବୁଦ୍ଧିମତାର ସୁଫଳ ସମସ୍ତ ନାଗରିକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆସନ୍ତା ନଭେମ୍ବର ସୁଦ୍ଧା ସରକାର ପ୍ରକାଶ କରିବେ ଏକ ପରାମର୍ଶବଳୀ। ବିଦେଶୀ କର୍ମଚାରୀଙ୍କ ଲାଗି ଆମେରିକୀୟ କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରୀନ୍ କାର୍ଡ ଉପଲବ୍ଧ କରାଇବାର ବ୍ୟବସ୍ଥା ପ୍ରେମ୍ ଯୋଜନାକୁ 8 ପ୍ରମୁଖ କମ୍ପାନୀ ଲାଗି ସ୍ଥଗିତ ରଖିଛନ୍ତି ଟ୍ରମ୍ପ ପ୍ରଶାସନ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ T20 କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ରାଞ୍ଚିରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଜାରି ରହିଥିବା ମହିଳା ଏବଂ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ଆଜି ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେବେ। ଏହି ଦୁଇଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଥିଲା। ବିଭିନ୍ନ ରାଜ୍ୟର ମହିଳା ଓ ଶିଶୁ ବିକାଶ କ୍ଷେତ୍ରର ରାଜନୈତିକ ନେତୃବୃନ୍ଦ ଏବଂ ବରିଷ୍ଠ ଅଧିକାରୀ ଏହି ସମ୍ମିଳନୀରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଛନ୍ତି। ସଂଘୀୟ ସହଯୋଗକୁ ଅଧିକ ସଶକ୍ତ କରିବା, ଜାତୀୟ ପ୍ରାଥମିକ ପ୍ରସଙ୍ଗଗୁଡ଼ିକୁ ମିଳିତ ଭାବେ ଆଗେଇ ନେବା ଏବଂ କେନ୍ଦ୍ର ରାଜ୍ୟ ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରି ସମସ୍ତ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ବିଭାଗୀୟ ସମ୍ମିଳନୀ ପରିକଳ୍ପନା କରାଯାଇଛି। ଏହି ସମ୍ମିଳନୀରେ 4 ପ୍ରମୁଖ ପ୍ରସଙ୍ଗ ଉପରେ ମୁଖ୍ୟତଃ ପ୍ରାଧାନ୍ୟ ଦିଆଯାଇଛି। ସେଗୁଡ଼ିକ ହେଲା ପୋଷଣ, ପ୍ରାଥମିକ ଶିକ୍ଷା, ଶିଶୁ ସୁରକ୍ଷା ଏବଂ ମହିଳା ସୁରକ୍ଷା ଓ ସଶକ୍ତିକରଣ। ସରକାରୀ ଯୋଜନା ତଥା ପ୍ରଶାସନିକ କାର୍ଯ୍ୟରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ କେନ୍ଦ୍ର ସରକାର, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷ ଏବଂ ବିଭିନ୍ନ କ୍ଷେତ୍ରର ସମ୍ପୃକ୍ତ ପକ୍ଷମାନଙ୍କ ସହିତ ମିଳିତ ଭାବେ ମୁକାବିଲା କରିବା ଲାଗି ବିଭାଗୀୟ ସମ୍ମିଳନୀଗୁଡ଼ିକରେ ଆଲୋଚନା କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବସ୍ତୁ ଓ ସେବାକର GST କରାଯାଇଥିବା ସଂସ୍କାରକୁ ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍ଟି କାଉନ୍ସିଲ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ଅନେକ ସକାରାତ୍ମକ ପ୍ରଭାବ ପଡ଼ିବ। ବିଶେଷକରି ଗିରଫଦାରୀ ବ୍ୟବସ୍ଥାକୁ ହଟାଇବା ଏବଂ ସରଳ ପ୍ରକ୍ରିୟାକରଣ ଆଦି ସୁପାରିଶଗୁଡ଼ିକ ସ୍ୱାଗତଯୋଗ୍ୟ। ଦ୍ରୁତ ନିଷ୍ପତ୍ତି, ସ୍ୱୟଂଚାଳିତ ରିଫଣ୍ଡ ବ୍ୟବସ୍ଥା ଏବଂ ବିଶ୍ୱାସଭିତ୍ତିକ ପ୍ରଶାସନ ଉପରେ ସରକାର ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି। ଏହି ସଂସ୍କାରଗୁଡ଼ିକ GST ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ନାଗରିକ ଅନୁକୂଳ କରିବା ଦିଗରେ ସରକାରଙ୍କ ଦ୍ୱାରା କରାଯାଉଥିବା ନିରନ୍ତର ପ୍ରଚେଷ୍ଟା ଆଧାରରେ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଆସନ୍ତା ନଭେମ୍ବର ମାସ ସୁଦ୍ଧା କୃତ୍ରିମ ବୁଦ୍ଧିମତାର ଭବିଷ୍ୟତ ରୂପରେଖ ନେଇ ଏକ ପରାମର୍ଶବଳୀ ପ୍ରକାଶ କରାଯିବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏ କ୍ଷେତ୍ରରେ ବିକଶିତ ବିଶ୍ୱ ରିପୋର୍ଟ 2006

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ଗାଇଛନ୍ତି ଦେବୀଦତ୍ତ ମହାନ୍ତିଙ୍କ ରଚନାରୁ।

ସତ୍ପତିଙ୍କ ସ୍ୱରରେ ସୁଗମ ସଙ୍ଗୀତ ଗୀତ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପକ୍ଷଣ ମଧ୍ୟରେ।

ଏଇଠି ଶେଷ କରୁଛୁ କିଛି କ୍ଷଣ ପାଇଁ ଗୀତାଞ୍ଜଳି କାର୍ଯ୍ୟକ୍ରମକୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ପ୍ରଚାର କରୁଛୁ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା। ଆଜି ବିଷୟ ରହିଛି କୃପାମୟୀ ମା ତାରାତାରିଣୀ। ଉପସ୍ଥାପନ ଏବଂ ପ୍ରଯୋଜନା ଡକ୍ଟର ହୃଷିକେଶ ପଣ୍ଡା। କାର୍ଯ୍ୟକ୍ରମଟି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ।

ଆଦିଶକ୍ତି ପୁଣି ପୁରାଣରେ ଭିନ୍ନ ଭିନ୍ନ ରୂପରେ ଭିନ୍ନ ଭିନ୍ନ ନାମରେ ପୂଜା ପାଉଛନ୍ତି। ହିମାଳୟ ପୁତ୍ରୀ ଭାବରେ ସେ ପାର୍ବତୀ, ଦେବତାମାନଙ୍କର ଦୁର୍ଗତି କାଳରେ ସେ ଦୁର୍ଗା ସାଜିଥିଲେ, ଦକ୍ଷ ଯଜ୍ଞରେ ଆତ୍ମାହୁତି।

0: ସେ ହେଲେ ସତୀ। କେତେବେଳେ ସେ ନବଦୁର୍ଗା, କେତେବେଳେ ସେ ବନଦୁର୍ଗା, କେତେବେଳେ କନକ ଦୁର୍ଗା, କେତେବେଳେ ଶୋଳିନୀ ଦୁର୍ଗା, କେତେବେଳେ ସେ ଜୟ ଦୁର୍ଗା, ପୁଣି କେତେବେଳେ ମହିଷ ମର୍ତ୍ତିନୀ ସିଂହ ବାହିନୀ ଦୁର୍ଗା ସେ, ସେ ପୁଣି କେତେବେଳେ ଜଗତର ମଙ୍ଗଳ ପାଇଁ ସାଜନ୍ତି ସର୍ବମଙ୍ଗଳା। ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତି, ନାରାୟଣୀ ନମସ୍ତୁତି। ଆଦିଶକ୍ତି ମା ଦୁର୍ଗା ଦଶ ମହାବିଦ୍ୟା ମଧ୍ୟରେ ତାରା ରୂପରେ ମଧ୍ୟ ଆରାଧିତା। ଓଙ୍କାରେ ତୁ ତାରେ ତୁରେ ସ୍ୱାହା, ଏହି ବୀଜମନ୍ତ୍ରରେ ମା ତାରା ମଧ୍ୟ ପୂଜା ପାଇଥାନ୍ତି। ଭକ୍ତମାନଙ୍କର କଷ୍ଟ ନିବାରଣ କରି କୃପା ପ୍ରଦାନ କରି ସେ ଜଗତକୁ ତାରିଥିବାରୁ ତାଙ୍କ ନାଁ ମଧ୍ୟ କୃପାମୟୀ ମା ତାରିଣୀ।
1: ଚାହ୍ୱାନଂ ଧ୍ୟାନଂ ତଦପି ଚ ନ ଜାନି ସ୍ତୁତି କଥା।

ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ତାରାତାରିଣୀ, ଏହାକୁ ପ୍ରାଚୀନ ଶକ୍ତିପୀଠ। ଋଷିକୁଲ୍ୟା ନଦୀ ତୀରରେ ପର୍ବତ ଉପରେ ମା ତାରାତାରିଣୀ ପୂଜା ପାଉଛନ୍ତି। ଦକ୍ଷ ଯଜ୍ଞରେ ମା ପାର୍ବତୀ ଆତ୍ମାହୁତି ଦେବା ପରେ ସତୀ ହୋଇଥିଲେ। ସତୀଙ୍କର ଦଗ୍ଧୀଭୂତ ଶରୀରକୁ କାନ୍ଧରେ ଧାରଣ କରି ଶିବ ତାଣ୍ଡବ ନୃତ୍ୟ ଆରମ୍ଭ କରିଥିଲେ। ଶିବଙ୍କୁ ଶାନ୍ତ କରିବା ପାଇଁ ଦେବତା ଓ ମାନବମାନଙ୍କ ସୁରକ୍ଷା ପାଇଁ ବିଷ୍ଣୁଙ୍କ ଆଦେଶରେ ସୁଦର୍ଶନ ଚକ୍ର ସତୀଙ୍କର ଅଙ୍ଗ ଖଣ୍ଡ ଖଣ୍ଡ ଛେଦନ କରିଥିଲେ। ଏହା ଭାରତର ଭୂଖଣ୍ଡରେ 51 ସ୍ଥାନରେ ପତିତ ହୋଇଥିଲା। ସେହି 51 ସ୍ଥାନ ଦେବୀଙ୍କର ମୂଳ ଶକ୍ତିପୀଠ ରୂପରେ ଖ୍ୟାତିଲାଭ କରିଛି। ଗଞ୍ଜାମର ତାରାତାରିଣୀ ପୀଠକୁ ସ୍ତନପୀଠ ବୋଲି କୁହାଯାଏ। ତାରାତାରିଣୀ ଦୁଇ ଭଗିନୀ ଭାବରେ ମଧ୍ୟ ପୂଜା ପାଉଛନ୍ତି। ମାତା ଯେମିତି ସ୍ତନ୍ୟ ଦାନ କରି ସନ୍ତାନର ଜୀବନ ରକ୍ଷା କରେ, ସ୍ତନପୀଠରେ ଆବିର୍ଭୂତ ହୋଇଥିବା ମା ତାରାତାରିଣୀ ତାଙ୍କର କରୁଣାମୟୀ ବକ୍ଷରୁ ମମତାର ସୁଧାଧାରା ଅଜାଡ଼ି ଦେଇ ଭକ୍ତମାନଙ୍କୁ ମୁକ୍ତିର ଅମୃତଧାରା ବର୍ଷି ଦିଅନ୍ତି। ବ୍ରହ୍ମପୁର ସହରଠାରୁ 30 କିଲୋମିଟର ଦୂର ଋଷିକୁଲ୍ୟାର ଦକ୍ଷିଣ ପାର୍ଶ୍ୱରେ 708 ଫୁଟ ଉଚ୍ଚ

0: 180 ଏକର ସ୍ଥାନ ଉପରେ ମୁଣ୍ଡ ଟେକି ରହିଛି କୁଆଁରୀ ପାହାଡ଼। ସେହି କୁଆଁରୀ ପାହାଡ଼ ଉପରେ ମା ତାରାତାରିଣୀ ଆବିର୍ଭୂତ ହୋଇଛନ୍ତି। କଳିଙ୍ଗ ଯୁଦ୍ଧ ପରେ ଚଣ୍ଡାଶୋକରୁ ଧର୍ମାଶୋକରେ ଅଶୋକ ପରିବର୍ତ୍ତିତ ହେବା ପରେ ବୌଦ୍ଧ ଧର୍ମ ଗ୍ରହଣ କରି ତାର ପ୍ରସାର ପାଇଁ ଉଦ୍ୟମ କରିଥିଲେ। ବୌଦ୍ଧ ଧର୍ମରେ ମଧ୍ୟ ଦେବୀ ତାରାଙ୍କର ପୂଜା ଉପାସନାର ସୂଚନା ରହିଛି। ତାରାତାରିଣୀ ପୀଠଠାରୁ ମାତ୍ର 4 କିଲୋମିଟର ଦୂରରେ ଜୌଗଡ଼ ଦୁର୍ଗ ଅବସ୍ଥିତ। ଏଠାରେ ଅଶୋକଙ୍କର ଅନୁଶାସନର ଶିଳାଲେଖ ଆଜି ବି ରହିଛି। ଏହି ସ୍ଥାନ ବୌଦ୍ଧ ଧର୍ମ ଦ୍ୱାରା ବିଶେଷ ପ୍ରଭାବିତ। ତାରାତାରିଣୀ ବୌଦ୍ଧ ତନ୍ତ୍ରପୀଠ ଭାବରେ ଖ୍ୟାତି ଲାଭ କରିଛି ବହୁ ପ୍ରାଚୀନ କାଳରୁ। ବୌଦ୍ଧ ତନ୍ତ୍ର ଓ ମୂଳ ହିନ୍ଦୁ ଧର୍ମର ସମନ୍ୱୟ ଭାବରେ ଏହି ତାରାତାରିଣୀ ପୀଠ ଗୌରବ ଲାଭ କରିଛି। ଏହା ପ୍ରାୟ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ବୋଲି ଗବେଷକଙ୍କର ମତ। ଏହି କାରଣରୁ ତାରାତାରିଣୀ ପୀଠ ପ୍ରାଚୀନ ଐତିହ୍ୟ ରହିଛି। ମନ୍ଦିରର ପରମ୍ପରା ରୀତିନୀତି ସେହିଭଳି ଭାବରେ ବହୁକାଳରୁ ଚଳି ଆସୁଛି। ଏ ସମ୍ପର୍କରେ ମନ୍ଦିରର ମୁଖ୍ୟ ପୂଜକ 75 ବର୍ଷ ବୟସର ବୃଦ୍ଧ ଶ୍ରୀ ମହେଶ ରଣା କହନ୍ତି,
1: ଆଜ୍ଞା ଇଏ ସତ୍ୟଯୁଗ ଠାକୁରାଣୀ ପାଦପୀଠଞ୍ଚ ସ୍ତନପୀଠଞ୍ଚ ତାରିଣୀ କାମାକ୍ଷା ଯୋନି ପୀଠଞ୍ଚ ମୁଖପୀଠଞ୍ଚ କାଳିକା ଅଙ୍ଗ ପ୍ରତ୍ୟଙ୍ଗ ସଙ୍ଗେ ନ ବିଷ୍ଣୁ ଚକ୍ରେ କ୍ଷତେ ନ ଚହ।
2: ତାରାତାରିଣୀ ପୀଠ ସ୍ତନପୀଠ
1: ସ୍ତନପୀଠ ଭାବରେ
2: ଏଇ ପୁରାଣ ସହିତ ସମ୍ପର୍କ ରହିଛି। ଆଚ୍ଛା, ଏଇ ସ୍ତନପୀଠ ଭାବରେ ଏଠି ତାରାତାରିଣୀ 2 ମୂର୍ତ୍ତି ରହିଛି,
1: ଯା କାଳୀ ପରମା ବିଦ୍ୟା ସା ତାରା ପରିକୀର୍ତ୍ତି ତା ଉଭୟ ସ୍ତନ ସଂଯୁକ୍ତ ତାରିଣୀ ଦି ପ୍ରକୀର୍ତ୍ତି ତା ଯୋଉ ଗୋଟିଏ ରୂପରୁ ସେ ଦିଟା ନହେଲେ ଯୁଗ୍ମ ଠାକୁରାଣୀ କୋଉଠି ଦେଖିବେ ନାହିଁ ନା, ଦିଟା ଜିନିଷ ଗୋଟେ ଠାରେ ରହିଲେ ସେ ଜାଗାଳି ପରମା ବିଦ୍ୟା ସାତାରା ପରିକୀର୍ତ୍ତି ତା ଉଭୟ ସ୍ତନ ସଂଯୁକ୍ତ ତାରିଣୀ ଦି ପ୍ରକୀର୍ତ୍ତି ତାହା
2: ମାନେ କାଳୀ ତାରା ଦି
1: କାଳୀ ତାରା
2: ଉଭୟ ହେଇକି ରହିଲେ ଦୁଇ ସ୍ତନର ପ୍ରତୀକ ହେଇକି ରହିଲେ। ଆଚ୍ଛା, ଏଠି ଆମର ମାଙ୍କର ମଧ୍ୟ ଦୁଇଟା ଉଭା ମୁଖା ଅଛି ଯୋଉ ଗୁଡିକ ମାନେ
1: ସ୍ଥାପିତ, ତାଙ୍କର ପ୍ରତିନିଧିରେ ଆମକୁ ବିଜେ ପ୍ରତିମା ଏହି ଭାବରେ ରଖାହେଇଛି।
2: ଆଚ୍ଛା, ଏଇ ବଡ ପ୍ରତିମାଟି ମାଙ୍କର ଯୋଉ ହେଇଛି ଚତୁର୍ଦ୍ଧା ମୂର୍ତ୍ତି
1: ଶଙ୍କର
2: ତାରିଣୀ ମୂର୍ତ୍ତି,
1: ଏଇଟା ଦୁଇଟା ଯାକ ଯୁଗ ହେଇକି ସେ ଗୋଟେ କରାହେଇଛି ଆଉ
2: ଶଙ୍କର ତାରିଣୀ କରାହେଇଛି।
0: ତେବେ ତାରାତାରିଣୀ ଶକ୍ତିପୀଠକୁ ନେଇ ଅନେକ କିମ୍ବଦନ୍ତୀ ମଧ୍ୟ ପ୍ରଚଳିତ ହୋଇଛି। ତା ମଧ୍ୟରୁ ସବୁଠୁ ବଳିଷ୍ଠ କିମ୍ବଦନ୍ତୀ ହେଉଛି ଯେ ତାରାତାରିଣୀ ଦୁଇ ଭଉଣୀ ଭାବରେ ତାଙ୍କର ପରମ ଭକ୍ତ ଖରିଡ଼ା ବୀର ଜଗନ୍ନାଥପୁର ଶାସନରେ ବସୁ ପ୍ରହ୍ଲାଦଙ୍କ ଘରେ ରହୁଥିଲେ ଏବଂ ପୂଜା ପାଉଥିଲେ। ତାପରେ ବସୁ ପ୍ରହ୍ଲାଦଙ୍କୁ ସ୍ୱପ୍ନାଦିଷ୍ଟ ହେଲା। ସେ କୁମାରୀ ପାହାଡ଼ ଉପରେ ଯଜ୍ଞ କରାଇଲେ ଏବଂ ସେଠାରେ ତାରାତାରିଣୀଙ୍କୁ ପ୍ରତିଷ୍ଠା କରାଇଲେ। ସେଇଠୁ ବସୁ ପ୍ରହ୍ଲାଦ କୁମାରୀ ପାହାଡ଼ ଉପରେ ଯଜ୍ଞ କରି ମା ତାରାତାରିଣୀଙ୍କର ପ୍ରତିଷ୍ଠା କରାଇଛନ୍ତି। ତେବେ ଆଜି ସେହି ପୀଠର ବହୁ ସମୃଦ୍ଧି ଘଟିଛି। ବିଶାଳ ମନ୍ଦିର ଗଢ଼ା ହେବା ସହିତ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ପ୍ରସିଦ୍ଧ ତନ୍ତ୍ରପୀଠ ଭାବରେ ପର୍ଯ୍ୟଟନ ପୀଠର ଗୌରବ ଲାଭ ମଧ୍ୟ କରିଛି। ଶାରଦୀୟ ଦୁର୍ଗ ଉତ୍ସବ ସହିତ ଚୈତ୍ର ପର୍ବର ବିଶେଷ ଗୁରୁତ୍ୱ ରହିଛି ଏହି ତାରାତାରିଣୀ ପୀଠରେ।
1: ଏଇଠି ତ ଶରତକାଳୀନ ଦୁର୍ଗୋତ୍ସବ ପୂଜା ଅଛି, ଶ୍ୟାମା ପୂଜା, କାର୍ତ୍ତିକ ମାସ ବିପଦାନ ଅମାସିଆ କାଳୀ ଜନ୍ମ ସେଦିନ ଗୋଟେ ପୂଜା ଅଛି,
2: ଶ୍ୟାମା
1: ପୂଜା ଅଛି, ଆଉ ଦ୍ୱାଦଶ ସଂକ୍ରାନ୍ତି ହଉଛି।
2: ବଳିପ୍ରଥା ଅଛି ନା ନାହିଁ?
1: ବଳିପ୍ରଥା ଥିଲା 2-3 ବର୍ଷ ହେଲା ବଳିପ୍ରଥା ବନ୍ଦ ହେଇଯାଇଛି। ଆଉ ବଳି ବୋଲେ କୁଷ୍ଠାଣ୍ଡ ବଳି
2: ବାହାରୁ ଯୋଉମାନେ ପର୍ଯ୍ୟଟକ ଆସୁଛନ୍ତି ବିଳମ୍ବ ହେଲେ ପହଞ୍ଚିଲେ ରହିବା ପାଇଁ କଣ ସୁବିଧା ସୁଯୋଗ ଏଠି ଅଛି?
1: ରହିବା ପାଇଁ ତଳେ ଏକା ଘର ଦ୍ୱାର ଏବେ ସବୁ ତିଆର ହେଲାଣି, ସବୁ କଲ୍ୟାଣ ମଣ୍ଡପ ଏବେ ତିଆରି ହେଇଗଲାଣି, ଆଉ ପାନ୍ଥ ଥଳା ଇଆଡ଼େ କାଲିଠୁ ଏଇସବୁ ଯାତ୍ରୀମାନଙ୍କ ପାଇଁ ହେଇଛି।
2: ଆଚ୍ଛା, ମାଆଙ୍କୁ ଆପଣ ତ ବହୁତ ଦିନ ଧରି ସେବା କରି ଆସିଲେଣି, ମାଆଙ୍କର କୃପା ଆପଣ ନିଶ୍ଚିତ ପାଇଥିବେ, ଆପଣଙ୍କ ନିଜର ଅନୁଭୂତି କ'ଣ?
1: ମୋର ନିଜର ଅନୁଭୂତି ବୋଲେ କ'ଣ ଆଜ୍ଞା, ଆଉ ମୁଁ ଆଉ ସେ କଥା କିଛି ଜାଣୁନି। ମା ମତେ ଯେତେବେଳେ ଯାହା ଲୋଡ଼ା ମୁଁ ସେଟା ମାଗୁଛି, ମତେ ସେତିକି ମିଳୁଛି, ଆଉ କ'ଣ ମୁଁ ଦେଖାଉଛି ଖଣ୍ଡେ ପିନ୍ଧୁଛି, ମାଲୋ ତୋ ଦୟା ଆହୁରି ମୁଣ୍ଡିଆ ମାରୁଛି, ଚାଲିଛି ସେମିତି ଆଜ୍ଞା, ଆଉ କ'ଣ।

0: ଖୁସି ଖବର ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ।
1: ଏ ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
2: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
1: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
2: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
1: ତାହେଲେ ତ ବଢିଆ କଥା।
2: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
3: ଅଭିନେତା ନାନା ପାଟେକରଙ୍କ ବ୍ୟକ୍ତିତ୍ୱର ଆଉ ଏକ ନିଆରା ଦିଗ ଅଛି। ସେ 1990 2013 ପର୍ଯ୍ୟନ୍ତ ଭାରତୀୟ ସେନାବାହିନୀରେ ସ୍ୱେଚ୍ଛାକୃତ ଭାବେ ଯୋଗ ଦେଇଥିଲେ। 1999 କାର୍ଗିଲ ଯୁଦ୍ଧରେ ସାମିଲ ହୋଇଥିଲେ। 2023 ତାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ଶ୍ରୋତା ବନ୍ଧୁ, ତାଙ୍କ ବ୍ୟକ୍ତିତ୍ୱର ଆଉ ଏକ ଦିଗ ହେଉଛି ସେ ବିଶ୍ୱାସ କରୁଥିଲେ ମାନବ ସେବା ହିଁ ମାଧବ ସେବା। ନାମ ଫାଉଣ୍ଡେସନ ମାଧ୍ୟମରେ ସେ ମହାରାଷ୍ଟ୍ରର କୃଷକମାନଙ୍କୁ ସହାୟତା ପ୍ରଦାନ କରୁଥିଲେ। ବାସ୍ତବରେ ଜୀବନର ଅନ୍ୟ ନାମ ତ ନିଃସ୍ୱାର୍ଥ ପର ଭାବେ ଜୀଇଁବା। ଆକାଶବାଣୀ ବାରିପଦା ଶ୍ରଦ୍ଧାଞ୍ଜଳି ଜଣାଉଛି ସେହି ଦିବଂଗତ ଅଭିନେତା ନାନା ପାଟେକରଙ୍କୁ।

0: सो फिर भी बिछड़ा यार मिलाए अनहोनी।
1: ଏଇଠି ଶେଷ କରୁଛୁ ଗୀତାଞ୍ଜଳି କାର୍ଯ୍ୟକ୍ରମକୁ ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 9:00 ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ
2: ଗୌତମ କିଶନ ଚନ୍ଦାନୀ ଜରୁର ସୁନିଏ ବମ୍ବେ ଟକିଜ 10 अक्टूबर शाम 4 बजे से और 11 अक्टूबर सुबह 10 बजे से देश की सुरीली धड़कन विविध भारती पर।

0: ଏଇଠି ଶେଷ କରୁଛୁ ଚହଲା କାର୍ଯ୍ୟକ୍ରମକୁ। ଆଜି ଏଥିରେ ଶୁଣୁଥିଲେ ଚାଙ୍ଗୁ ଗୀତ ପରିବେଷଣ କରିଥିଲେ ପ୍ରତାପ ଚନ୍ଦ୍ର ବିଶ୍ୱାଳ ଏବଂ ସାଥୀ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ବିଜ୍ଞାପନ ପରେ ପରେ।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: ନାରୀ ସୃଷ୍ଟିର ଆଧାର, ମା ହୋଇ ଶିଶୁର ଭବିଷ୍ୟତ ଗଠନ କରିପାରେ, ଆଶାର ଆଲୋକ ସାଜିପାରେ। କେତେବେଳେ ସେ ଝିଅ ରୂପରେ, ଭଉଣୀ ଭାବରେ, ପୁଣି କାହାର ସ୍ତ୍ରୀ ରୂପରେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଚାଲିଥାଏ। ପୁଣି ସେହି ନାରୀ ହାଣ୍ଡିଶାଳର ଏରୁଣ୍ଡି ବନ୍ଧ ଦେଇ ପାଦ ଥାପିଲାଣି ମହାଆକାଶରେ। ଏମିତି କୋଉ କ୍ଷେତ୍ର ନାହିଁ ଯେଉଁଠି ସେ ନିଜର ଶକ୍ତି ସାମର୍ଥ୍ୟ ପ୍ରତିପାଦନ କରିପାରି ନାହିଁ। ସମାଜର ପ୍ରତ୍ୟେକ କ୍ଷେତ୍ରରେ ନାରୀମାନଙ୍କର ସହଭାଗିତା ରହିଛି, ଆଉ ନିଜେ ସ୍ୱାବଲମ୍ବୀ ହୋଇ ପରିବାରର ଉନ୍ନତିରେ ସହାୟକ ହୋଇପାରିଛି। କିନ୍ତୁ ସେହି ନାରୀମାନେ ବିଭିନ୍ନ ସମୟରେ ପରିବାର ଭିତରେ ରହି ଘରୋଇ ହିଂସାର ଶିକାର ହେଉଛନ୍ତି। ଏହାକୁ ରୋକିବା ଦିଗରେ ପ୍ରଚେଷ୍ଟା ତ ଜାରି ରହିଛି, ତଥାପି ଥମିବାର ନାଁ ଧରୁନାହିଁ। ଆଜି ଏହି ପରିପ୍ରେକ୍ଷୀରେ ଆପଣମାନଙ୍କ ପାଇଁ ରହିଛି ଆଲୋଚନା, ମହିଳାଙ୍କ ପ୍ରତି ହିଂସା ନିରୋଧ ଆଇନ। ଏ ବିଷୟରେ ସମାଜସେବୀ ଆଇନଜୀବୀ ଋତୁପର୍ଣ୍ଣା ମହାନ୍ତିଙ୍କ ସହିତ ଆଲୋଚନା। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର
0: ମ୍ୟାଡାମ, କେମିତି ଅଛନ୍ତି?
1: ମୁଁ ଭଲ ଅଛି, କିନ୍ତୁ ଯୋଉ ଭାରତରେ ରହିଥିବା ମହିଳାମାନଙ୍କ ସ୍ଥିତି ଯେମିତି ରହିବା କଥା ବା ଯେତିକି ସୁରକ୍ଷିତ ରହିବା କଥା ସେତିକି ସୁରକ୍ଷିତ ଆମେ ଦେଖିପାରୁନାହୁଁ।
0: ଆଜ୍ଞା,
1: ତେଣୁ ବିବେକାନନ୍ଦ କହୁଥିଲେ ଯେ ଯେମିତି ଗୋଟିଏ ଚଢ଼େଇ କେବେ ଗୋଟିଏ ଡେଣାରେ ଉଡ଼ିପାରିବ ନାହିଁ, ସେମିତି ଭାରତର ବିକାଶ ବା ଗୋଟେ ଜାତିର ବିକାଶ ବା ଗୋଟେ ପରିବାରର ବିକାଶ ମଧ୍ୟ କେବଳ ପୁରୁଷ ଲୋକଙ୍କର ସୁରକ୍ଷା ବା ବିକାଶରେ ହେଇପାରିବ ନାହିଁ। ପୁରୁଷ ଏବଂ ସ୍ତ୍ରୀ ଦୁଇ ଜଣ ଯାକଙ୍କର ଯେତେବେଳେ ସମାନ ବିକାଶ ହବ, ଗୋଟେ ଚଢ଼େଇଟି ଯେତେବେଳେ ତାର ଦୁଇଟି ଡେଣା ସମାନ ଭାବରେ ଉଡ଼ିବ ସେ ଉଚ୍ଚକୁ ଉଡ଼ିପାରିବ। ତେଣୁ ଗୋଟେ ଡେଣା ଯଦି ଛୋଟ ରହିବ ବି ସେ ଖଣ୍ଡି ଉଡ଼ା ଦବ, କିନ୍ତୁ ଭଲରେ ଉଡ଼ିପାରିବ ନାହିଁ। ସେମିତି ଯୋଉଦିନ ମହିଳାମାନେ ସମ୍ପୂର୍ଣ୍ଣ ଭାବରେ ଏ ସମାଜରେ ସୁରକ୍ଷିତ ରହିବେ, ସୁସ୍ଥ ରହିବେ ଏବଂ ସେମାନଙ୍କୁ ମଧ୍ୟ ସମାନ ଅଧିକାର ଦିଆଯିବ, ସେଦିନ ଦେଖିବେ ଆହୁରି ଆମର ଭାରତ ବିକଶିତ ହୋଇପାରିବ।
0: ଆଜ୍ଞା, ବହୁତ ସୁନ୍ଦର କଥାଟି ଆମର ଭଉଣୀମାନଙ୍କୁ କହିଲେ। ଆପଣ ତ ଜଣେ ସମାଜସେବୀ ପୁଣି ଆଇନଜୀବୀ ମଧ୍ୟ, ଦେଖନ୍ତୁ ନାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏବଂ ସେମାନେ କେମିତି ସୁରକ୍ଷିତ ରହିବେ ଏଥିପାଇଁ ବିଭିନ୍ନ ସଭା ସମିତିରେ ମଧ୍ୟ ଏ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଉଛି, ତଥାପି ଏ ଯୋଉ ମହିଳାମାନଙ୍କ ପ୍ରତି ହିଂସା କାହିଁକି ବଢ଼ିବାରେ ଲାଗିଛି, ଏହାର କାରଣ କ'ଣ, ଏବଂ ଆଜିର ସମାଜରେ ମହିଳାମାନେ କେତେ ସୁରକ୍ଷିତ, ସେ ବିଷୟରେ ଆପଣ କ'ଣ କହିବେ?
1: ଦେଖନ୍ତୁ, ଆମର ତିନି ଚାରିଟି ଷ୍ଟେକ୍ ହୋଲ୍ଡର୍ସ ଅଛନ୍ତି। ଗୋଟେ ହେଉଛି ପରିବାର, ଗୋଟେ ହେଉଛି ସମାଜ। ବହୁତ ଗୁରୁଦାୟିତ୍ୱ ରହିଛି ଯେ ମହିଳାମାନେ ବା ଝିଅମାନେ କେମିତି ସମାଜରେ ବା ପରିବାରରେ ସୁରକ୍ଷିତ ରହିବେ। ତେଣୁ ଅନେକ ଜାଗାରେ ଆମେ ଡେସ୍ପେରେଟ୍ଲି ଦେଖୁଛେ ଯେଉଁଠି ଝିଅ ପୁଅ ଭିତରେ ଗୁଡ଼େ ଡିଫରେନ୍ସ ରହିଛି, ସେ ଡିଫରେନ୍ସଟା ଆମକୁ ପରିବାର ସ୍ତରରୁ ହିଁ ଆମକୁ କରିବାକୁ ପଡ଼ିବ,
0: ତାର ପରିବର୍ତ୍ତନ କରିବାକୁ ପଡ଼ିବ,
1: ପରିବର୍ତ୍ତନ କରିବାକୁ ପଡ଼ିବ। ଆଉ ସେଟା ମାନସିକତା ପରିବର୍ତ୍ତନ ହେଲେ ହିଁ ହୋଇପାରିବ। ଯୌତୁକ ପାଇଁ ପଇସା ନ ରଖିକି ଯଦି ସେମାନେ ପିଲାକୁ ହାୟର ଏଜୁକେସନ ପାଇଁ ପଇସା ସଞ୍ଚୟ କରିବେ ଯୋଉଦିନ, ଆପଣ ଜାଣିବେ ସେଇଦିନ ଆମ ପରିବାର ଭିତରେ ଆଉ ଡେସ୍ପରେଟି ନାହିଁ, ଆଉ ପୁଅ ଝିଅ ଭିତରେ ଫରକ ନାହିଁ। ଆଜି ବି ସମାଜ ଅଛି, ମୁଁ କହିବି ଓଡ଼ିଶାରେ, ମୁଁ ଜାଣିଛି ଗାଁ ଯୋଉଠି ଝିଅଟି ରେପ୍ ହେଲେ ଝିଅ ଘରକୁ ନିଆଁ ପାଣି ବନ୍ଦ କରୁଛନ୍ତି, ଝିଅଟି ଯଦି ଅନୱେଡ୍ ମଦର ହଉଛି। ମୁଁ ଯାଇଥିଲି, ମନେ ଅଛି, କୋରାପୁଟର ନନ୍ଦପୁର ଗୋଟେ ବ୍ଲକ ଅଛି, ସେଠି ଝିଅ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲା, ତାକୁ ପ୍ରେଗନେଣ୍ଟ ହେଇଗଲା ପରେ ସେ ପ୍ରେଗନେଣ୍ଟ ଯିଏ କରିଥିଲେ ସିଏ ତ ଜେଲ ଗଲେ, କିନ୍ତୁ ଏମାନେ ଗାଁ ଲୋକ ମିଶିକିରି ତାକୁ ବାସନ୍ଦ କରିଦେଲେ, ତା ଘରକୁ ନିଆଁ ପାଣି ଦେଖିଲା ବେଳକୁ ଗାଁ ଭିତରେ ତାଙ୍କ ବାପା ମା ସେ ବହୁତ କଷ୍ଟରେ ଅଛନ୍ତି। ତାପରେ ସେଠି ମୁଁ ତାଙ୍କୁ ପଚାରି

0: କି ହେଲେ ତାଙ୍କଠୁ ନିଆଁ ପାଣି ଉଠିବ। ତା ମାନେ ଏଠି ଗୋଟେ ସାମାଜିକ ଭାବରେ ଆମେ କ୍ରାଇମ କରୁଛୁ ଗୋଟେ ଝିଅକୁ ବିଭିନ୍ନ ତାକୁ ନିର୍ଯାତନା ଦବାରେ, ତେଣୁ ସମାଜ ମଧ୍ୟ ଏଠି ଏଥିପାଇଁ ଦାୟୀ। ନହେଲେ ଆପଣ ଦେଖନ୍ତୁ କେତେ ସିଭିଲ ୱାର ହଉଛି, କେତେ ୱାର ହଉଛି, କେତେ ପ୍ରକାର ଡିଜାଷ୍ଟର ହଉଛି, ୟା ପାଇଁ କଣ ଆମେ କିଛି ଦାୟୀ ନୁହନ୍ତି? ବହୁତ ପରିମାଣରେ ଆମେ ଦାୟୀ ଅଛୁ,
1: ସମାଜ ପରିବାର ନିହାତି ଦାୟୀ ଏଥିରେ।
0: ଅବଶ୍ୟ ଆମ ଭାରତ ବର୍ଷ ଗୋଟେ ବହୁତ ବଡ଼ ଦେଶ, ଏତେ ସଂଖ୍ୟା ଲୋକ ଅଛନ୍ତି, ତା ଭିତରେ କରିବା କଷ୍ଟକର ପାଠ। କିନ୍ତୁ ଯଦି ଆମେ ପୁରୁଷ ଲୋକଙ୍କ ପାଇଁ ଏଠି ଏଠି ମୂଳରୁ ପାଠ୍ୟକ୍ରମରୁ ହିଁ ଆରମ୍ଭ ହେବା ଦରକାର, ଏଜୁକେସନରୁ ଆରମ୍ଭ ହେବା ଦରକାର, ଯେ ଝିଅ ପୁଅ ଭିତରେ କେମିତି ପ୍ରଭେଦ ନ ରହିବ, ଆଉ ଝିଅକୁ ପୁଅମାନେ କେମିତି ସମ୍ମାନ ଦେଇକି ଶିଖିବେ, ସେଟା ପୁଅମାନଙ୍କ ଏଜୁକେସନରେ ମଧ୍ୟ ରହିବାର ଆବଶ୍ୟକତା ଅଛି।
1: ଏମିତି ବି ଦେଖାଯାଏ ଯେ ମହିଳାମାନେ ବିଭିନ୍ନ ପ୍ରକାର ଘରୋଇ ହିଂସାର ମଧ୍ୟ ଶିକାର ହେଉଛନ୍ତି। କୋଭଳି ଭାବରେ କେମିତି ସେମାନେ ଘରୋଇ ହିଂସାର ଶିକାର ହେଉଛନ୍ତି ସେ ବିଷୟରେ
0: ମାନେ ବହୁତ ପରିମାଣରେ ବଢି ଯାଇଥିଲା। ଏଇ କାରଣ ହଉଛି ପୁରୁଷ ଲୋକମାନେ ଯେତେବେଳେ ଘରେ ରହିଲେ ସେତେବେଳେ ସେମାନେ ଘରେ ଆଉ କିଛି କାମ ନାହିଁ, ସ୍ତ୍ରୀ ଲୋକଙ୍କୁ ପ୍ରତି ହିଂସା କରିବା ତାଙ୍କ କାମ ହେଇଗଲା। କିନ୍ତୁ ମୁଁ ଗୋଟେ ପ୍ୟାରେଣ୍ଟିଂ ଫର ପିସ୍ ସେମିନାର ଆଟେଣ୍ଡ କରିଥିଲି ସୁରଟରେ, ସେଠି ସବୁ ଭଲ ଭଲ ବହୁତ ଇଣ୍ଟରନ୍ୟାସନାଲ ଲେବୁଲ ଡକ୍ଟର, ସାଇକୋଲୋଜିଷ୍ଟ, ସାଇକାଟ୍ରିଷ୍ଟ ସବୁ ସେଥିରେ ଥିଲେ। ସେମାନେ କହନ୍ତି ଯେ ଯେତେବେଳେ ଛୁଆଟି ମା ପେଟରେ ରହେ, 4 ମାସ ଯେତେବେଳେ ହେଇଯାଏ ତାକୁ, ସେତେବେଳେ ତାର ଲର୍ଣ୍ଣିଂ ଷ୍ଟାର୍ଟ ହୁଏ, ଏବଂ ମା ଯାହା ଖାଏ, ଯାହା ଦେଖେ, ତା ପ୍ରତି ଯାହା ବ୍ୟବହାର ହୁଏ, ସିଏ ଯେମିତି କଥା ହୁଏ, ତାଙ୍କ ପରିବାରରେ ଯେମିତି କଥା ହୁଅନ୍ତି, ସବୁ ଜିନିଷ ତା ମୁଣ୍ଡରେ ହିଁ ଚାଲିଥାଏ।
1: ମାନେ ସିଏ ଯାହା ଘରେ ଦେଖେ ତାହା ହିଁ ତାକୁ
0: ସେଇ ପିଲାଟା ମୁଣ୍ଡରେ ଆସିଯାଏ। ଏବଂ 5 ବର୍ଷ ଭିତରେ ପିଲା ପେଟଉ ଥାଉ, ଆଣ୍ଠୁ ଥାଉ, ଯାହା କରୁଥାଉ, କିନ୍ତୁ ସିଏ ଯେ ବାପା ମାଙ୍କର ଚାଲିଚଳନ, ପରିବାର ଭିତରେ ଲୋକଙ୍କ ଚାଲିଚଳନ, ତାଙ୍କ କଥାବାର୍ତ୍ତା, ତାଙ୍କର ପ୍ରତି ମା ପ୍ରତି ବ୍ୟବହାର, ସବୁକୁ ସିଏ ରେକର୍ଡ କରୁଛି ବ୍ରେନ୍ରେ, ସେଟା ଆମେ ଜାଣିପାରି ନଥାଉ। ସେଟା ସାଇଣ୍ଟିଫିକାଲି ସେ ବୁଝାଉଥିଲେ, ଆଉ ସିଏ ତାକୁ ମାନେ ତା ସହିତ ତାର ଚରିତ୍ର ଗଠନ ଚାଲିଥାଏ। 5 ବର୍ଷ ଭିତରେ 80% ଚରିତ୍ର ଗଠନ ହେଇଯାଏ। ଆମେ ଯୋଉ କହୁ ଆଜ୍ଞା ବାହାରୁ ଶିଖିଲା, ସେ ସ୍କୁଲରୁ ଶିଖିଲା, ନା, ପିଲାମାନେ ଘରୁ ହିଁ ଶିଖି ସାରିଥାନ୍ତି
1: ପରିବାର
0: 5 ବର୍ଷ ଭିତରେ। ଆଉ 20% ଯୋଉ ରହିଗଲା ସେଇଟା ସେ ସ୍କୁଲରୁ ଶିଖେ ବା ଏନ୍ଭାରମେଣ୍ଟରୁ ଶିଖେ। ତେଣୁ ଏଠି ଯୋଉଠି ଘରୋଇ ହିଂସାର ଶିକାର ଯୋଉ ମାଆଟି ହଉଛି, ଆପଣ ଭାବନ୍ତୁ ଆପଣ ପରବର୍ତ୍ତୀ ଜେନେରେସନକୁ ରୁଇଣ୍ଡ କରିଦେଉଛନ୍ତି। ଆପଣ ନିଜର ବଂଶଧରକୁ ଆପଣ ଖରାପ କଥା ଶିଖାଉଛନ୍ତି, ଆପଣ ନିଜର ବଂଶଧରକୁ ହିଂସୁକ କରିଦେଉଛନ୍ତି। ଏଇଟା ଯଦି ଆପଣ ଭାବିବେ ତାହେଲେ ଗୋଟେ ଘରୋଇ ହିଂସାର ଶିକାର ଆପଣ କେବେ ବି କରିବେ ନାହିଁ। ଘରୋଇ ହିଂସାର ଶିକାର ଆମେ କେବଳ ଭାବୁଥିଲେ ଯେ ମାନେ ଆମର ବିବାହିତ ସ୍ତ୍ରୀ ଲୋକମାନେ ହେଉଛନ୍ତି, ଏବେ ତାର ସଂଜ୍ଞା ବଦଳି ଗଲାଣି। ଘରୋଇ ହିଂସାରେ ଅବିବାହିତ ଭଉଣୀ ବି ହେଉଛି,
1: ଶାଶୁ ବି ହେଉଛନ୍ତି।
0: ଘରୋଇ ହିଂସାର ଶିକାର ଆପଣଙ୍କର ବୟସ୍କା ମହିଳା ଯିଏ ରହିଯାଇଛନ୍ତି, ମାନେ ତାଙ୍କର ସ୍ୱାମୀ ନାହାନ୍ତି, ପୁଅ ବୋହୂ ଅଛନ୍ତି, ସିଏ ବି ହେଉଛନ୍ତି, ଏବଂ ଶାଶୁ ବି ହେଉଛି। ତେଣୁ ବହୁ ଜାଗାରେ ବର୍ତ୍ତମାନ ଆମେ ଘରୋଇ ହିଂସା, ସେଇଥିପାଇଁ ଡୋମେଷ୍ଟିକ ଭାଓଲେନ୍ସ ପ୍ରୋଟେକ୍ସନ ଆକ୍ଟ ଆସିଲା 2005ରେ, ଯେ ସେଥିରେ ଆମେ କେବଳ 498A ଯୋଉଟା ଥିଲା ଆମର ଯୌତୁକ ନିରୋଧ ଆଇନ, ସେଟା ଥିଲା କେବଳ ଆମର ଯୋଉମାନେ ବିବାହିତ ମହିଳାଙ୍କ ପାଇଁ, କିନ୍ତୁ ପରବର୍ତ୍ତୀ ସମୟରେ ସେଥିପାଇଁ ସେଟାକୁ ମଡିଫାଏ କରାଯାଇକିରି
1: ସବୁ ମହିଳାଙ୍କ
0: ପାଇଁ ସେଟା ପ୍ରଯୁଜ୍ୟ ହେଲା, ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ। ସେଥିରେ ଗୋଟେ ଅବିବାହିତ ଝିଅ ବି ଆସିପାରିବ, ଯିଏ ଯଦି ଜମି ପାଇଁ ତାର ବାପାର ଜମି ପାଇଁ ସେ ଯେମିତି ଦାବି କଲା, ତା ଭାଇମାନେ ତାକୁ ପିଟିଲେଣି, ତାକୁ ଜମି ଦେବେନି, ସେଟା ବି ଗୋଟେ ହିଂସା, ଘରୋଇ ହିଂସା। ଆପଣ ଗୋଟେ ମା ଯଦି ଅଛି ଘରେ, ତାକୁ ସେମାନେ ପୁଅମାନେ ଦେଖିଲେନି, ଖାଇବାକୁ ଦେଲେନି, ଆଶ୍ରମରେ ନେଇକି ଛାଡ଼ିଦେଲେ, ସେଟା ବି ଗୋଟେ ଘରୋଇ ହିଂସା। ଯଦି ମା ସେଥିପାଇଁ କେସ୍ କରିବ, ସିନିୟର ସିଟିଜେନ୍ସ ପ୍ରୋଟେକ୍ସନ ଆକ୍ଟ ଅନୁସାରେ ସେ ପୁଅମାନେ ବି ଆରେଷ୍ଟ ହେଇପାରିବେ, ସେଟା ବି ଗୋଟେ ହିଂସା, ତାଙ୍କ ପାଇଁ ବି ଆଇନ ତିଆରି ହେଲା। ସୋ ଘରୋଇ ହିଂସାଟା ଗୋଟେ ତାର ଗୋଟେ ବ୍ରଡ୍ ବର୍ତ୍ତମାନ ତାର ଆଇନ ହେଇଗଲାଣି। ତେଣୁ ସବୁ ସ୍ତରରେ ସ୍ତ୍ରୀ ଲୋକଙ୍କୁ ମାନେ ମୁଁ କହିବି 70% ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ସେତିକି ନାହିଁ, ଯେଉଁମାନେ ବିଧବା ମହିଳା ମଧ୍ୟ ଘରେ ରହିଯାଉଛନ୍ତି, ତାଙ୍କୁ ମଧ୍ୟ ପ୍ରପର୍ଟି ପାଇଁ ହଉ ବା ତାଙ୍କର ପରିବାର ଲୋକମାନେ ତାଙ୍କ ସହିତ ବିଭିନ୍ନ ପ୍ରକାର ଫିଜିକାଲ ଏକ୍ସପ୍ଲୋଇଟେସନ କରିକି ହଉ, ସେଟା ମଧ୍ୟ ଗୋଟେ ହିଂସା ଯୋଉଟା
1: ଅବିବାହିତ ମହିଳାମାନେ ମଧ୍ୟ
0: ମୁଁ ସେ କହିଲା, ଅବିବାହିତ ଝିଅ ଯଦି ରହିଯାଉଛି, ଜମିବାଡି ଯଦି ତାର ଭାଗରେ ପଡିବ ବୋଲି ଭାଇମାନେ ଭାବୁଛନ୍ତି ବା ଅନ୍ୟ ଘର ପରିବାର ଲୋକ ଭାବୁଛନ୍ତି, ତାକୁ ବି ନିର୍ଯାତନା ଦଉଛନ୍ତି, ତାକୁ ବି ଦଉନାହାନ୍ତି। ସେମିତି କେସେସ ବି

0: ହାନି କରିଛି ବହୁତ ଗୁଡ଼େ।
1: ଆଜ୍ଞା, ଏଥିପାଇଁ ଆଇନରେ ଯୋଉ ବ୍ୟବସ୍ଥା ରହିଛି ଟିକେ ସଂକ୍ଷେପରେ କହିଦେବେ କି?
0: ଦେଖନ୍ତୁ, ଘରୋଇ ହିଂସା ରୋକିବା ପାଇଁ 2-3 ଆଇନ ଆମର ଅଛି, ଯେମିତି 498A ଆପଣଙ୍କର ଯୌତୁକ ନିର୍ଯାତନା କେସ୍ ଆମେ କରୁଛୁ, ଯାଇକି ଯଦି ଜଣେ ବିବାହିତ ମହିଳା ବାହା ହେଲା ପରେ ତାର ଶ୍ୱଶୁର ଘରେ ନିର୍ଯାତନା ପାଉଛି ତାହେଲେ ପୋଲିସରେ ସେ ଗୋଟେ କେସ୍ କରୁଛି। ତାପରେ ଆମର ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ଅଛି, ଯୋଉଟା JMFC କୋର୍ଟରେ ବା ଆମର ହେଇପାରିବ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟରେ, ଜୁଡିସିଆରି ଇଏରେ, ସେଥିରେ ମଧ୍ୟ ତାଙ୍କୁ ରିଲିଫ୍ ଅଛି, ସେମାନେ ସେ ଘରେ ରହିପାରିବେ, ସେମାନେ ଭରଣ ପୋଷଣ ପାଇପାରିବେ, ସେମାନଙ୍କୁ ପ୍ରୋଟେକ୍ସନ୍ ଦିଆଯାଇପାରିବ, ସେଥିରେ ଗୁଡ଼େ ପ୍ରୋଭିଜନ୍ ଅଛି। ଥାର୍ଡ ହେଉଛି ଆମର ଫ୍ୟାମିଲି କୋର୍ଟ ଅଛି, ଫ୍ୟାମିଲି କୋର୍ଟରେ ମଧ୍ୟ ଘରୋଇ ହିଂସାର ଶିକାର ହୋଇଥିବା ମହିଳା ଯାଇକିରି ନିଜେ ଆପ୍ଲାଏ ହେବ। 125 ମେଣ୍ଟେନାନ୍ସ ଆକ୍ଟରେ ସେ ମେଣ୍ଟେନାନ୍ସ ପାଇବ, ତାର ଡିଭୋର୍ସ ନ ହୋଇକି ମଧ୍ୟ 125 ଗୋଟେ ଏମିତି ସେକ୍ସନ୍ ଯେଉଁଥିରେ ସିଏ ଡିଭୋର୍ସ ନ କରି ମଧ୍ୟ ତା ପିଲା ପାଇଁ ତା ପାଇଁ ମେଣ୍ଟେନାନ୍ସ ସେ ପାଇପାରିବ, ଏବଂ ସେ ମେଣ୍ଟେନାନ୍ସ ସେ ଆପ୍ଲାଏ କଲେ ଇଣ୍ଟରିମ୍ ମେଣ୍ଟେନାନ୍ସରେ 3-4 ଭିତରେ ମଧ୍ୟ ତାକୁ ଇଣ୍ଟରିମ୍ ମେଣ୍ଟେନାନ୍ସ ମିଳିଯିବ। ସେ ଯଦି ହଜବେଣ୍ଡ ଦିନ ମଜୁରିଆ ହେଇଥାଏ ବି ସେ ପଇସା ତାର ସ୍ତ୍ରୀ ପାଇଁ ଦେବାକୁ ବାଧ୍ୟ, ଯାହା ତା ରୋଜଗାର ଅଛି, ଏବଂ ସେଇ ଅନୁସାରେ ଦିନକୁ କେତେ ରୋଜଗାର କରୁଛି ଆଉ ମାସକୁ କେତେ ଦେବ। ଆଉ ଯଦି ଚାକିରିଆ ହେଇଥିବ ତାଙ୍କର ଆଟାଚ ହେଇଯାଇପାରିବ ସାଲାରୀ ସହିତ, ସେଥିରେ ମେଣ୍ଟେନାନ୍ସ ସେ ପାଇପାରିବ। ଡିଭୋର୍ସ ଯଦି ସେମାନେ କରିବାକୁ ଚାହୁଁଛନ୍ତି, ଅଲଗା ହେଇଯିବାକୁ ଚାହୁଁଛନ୍ତି, ସେଟା ମଧ୍ୟ 2 ଅଛି, 2 ଭିତରୁ ଜଣେ ଆପ୍ଲାଏ କରୁଛି 13A, ଆଉ ମ୍ୟୁଚୁଆଲି ଯଦି ସେମାନେ ରାଜି ହେଇଯାଉଛନ୍ତି ଆମେ ରହିପାରିବୁନି ସାଙ୍ଗ ହେଇକି, ସେଟା 13B ସେମାନେ ଆପ୍ଲାଏ କରିପାରିବେ। ସୋ ଫ୍ୟାମିଲି କୋର୍ଟରେ ମଧ୍ୟ ଯଦି ରହିବାକୁ ବି ଚାହୁଁଛନ୍ତି ସାଙ୍ଗ ହେଇକିରି, ଏଠି ପୁଅର ବି ସ୍କୋପ୍ ଅଛି ଯେ ତା ସ୍ତ୍ରୀ ଆସୁନି ବା ରହୁନାହିଁ, ତେଣୁ ସେ ସେକ୍ସନ୍ 9 ଗୋଟେ ଯଦି ସେ ଫ୍ୟାମିଲି କୋର୍ଟରେ ଆପ୍ଲାଏ କରୁଛି ସେଥିରେ ମଧ୍ୟ ରେଷ୍ଟିଚ୍ୟୁସନାଲ ଅଫ୍ କଞ୍ଜୁଗାଲ ରାଇଟ୍ସରେ ପୁଅ ଝିଅ ଉଭୟ ଆପ୍ଲାଏ କରିକିରି ସେମାନେ ରହିବା ପାଇଁ ମଧ୍ୟ ହେଇପାରିବ।
1: ଏଇ ଯୋଉ ଆପଣ କହିଲେ ଯେ ଆଜିର ସମାଜରେ ଯୋଉ ବିବାହ ବିଚ୍ଛେଦ ହେଉଛି, ଏଇ ବିଚ୍ଛେଦ ହେବାର ପଛର ମୁଖ୍ୟ କାରଣ କ'ଣ ବୋଲି ଆପଣ ଭାବୁଛନ୍ତି?
0: ଦେଖନ୍ତୁ, ଏଠି ହେଉଛି ସହନଶୀଳତାର ଅଭାବ ବେସିକାଲି ମୁଁ ଦେଖୁଛି। ଆଗରୁ କ'ଣ ହେଉଥିଲା, ଝିଅମାନେ ପାଠ ବେଶୀ ପଢ଼ୁନଥିଲେ, ସେମାନେ ଘରୋଇ କାମ କରିକି ପିଲା ଜନ୍ମ କରିକି ପାଳିକିରି ଘରଟାକୁ ସମ୍ଭାଳୁଥିଲେ।
1: ଆଜ୍ଞା,
0: ଆମ ମା ମାନେ କି ତାଙ୍କ ମା ମାନେ ଆପଣ ଦେଖିବେ ତା ପର ପିଢି ମଧ୍ୟ ଆମେ ମାନେ ବି, ମାନେ ମୁଁ କହିବା କଥା ଆପରେ ଯୋଉ ଜେନେରେସନଟା ଆସିଲାଣି ସମସ୍ତେ ପ୍ରାୟ ଏଜୁକେଟେଡ୍।
1: ଆଜ୍ଞା, ସେମାନେ ଉଭୟ ନିଜେ ପରସ୍ପର ଦେଖାଦେଖି ହେଇ ବା ଉଭୟ ମଧ୍ୟରେ ସେମାନେ ବିବାହ ସ୍ଥିର କରୁଛନ୍ତି, ତଥାପି ବିବାହ ବିଚ୍ଛେଦ ହଉଛି।
0: ଭାରତୀୟ ପରମ୍ପରାରେ ବିବାହ କେବଳ ଗୋଟେ 2 ମଣିଷଙ୍କର ମିଳନ ନୁହେଁ, ଖାଲି ଦେଖାଦେଖି ହେଇଗଲେ ହବନି, ବିବାହ ଗୋଟେ ଅନୁଷ୍ଠାନ। ସେଥିପାଇଁ ଗୁଡେ ରିଚୁଆଲ୍ସ ଆମର ଅଛି, ବୈଦିକ ରିଚୁଆଲ୍ସ, ତାପରେ ଆପଣଙ୍କର ନିର୍ବନ୍ଧ ହୁଏ। ନିର୍ବନ୍ଧ କ'ଣ ନା, 2 ବନ୍ଧୁ ଆଗେ ବନ୍ଧୁ ହେବେ, ବିବାହ ପୂର୍ବରୁ ପୁଅ ଘରର ଆଉ ଝିଅ ଘରର 2 ଲୋକ ଆଗେ ବନ୍ଧୁ ହେବେ, ସେଟା ହଉଛି ନିର୍ବନ୍ଧ। ଆଜିଠୁ ଆମେ ବନ୍ଧୁ ଭାବରେ ଆମକୁ ଗ୍ରହଣ କଲୁ, ତାପରେ ବିବାହର ପ୍ରୋସେସ ଆସେ ଯେ ହଁ, ତାପରେ ଆମେ ବିଭିନ୍ନ ପ୍ରକାର ସ୍ୱୀକାର କରାହବ, ତାପରେ ବିଭିନ୍ନ ପ୍ରକାର ପ୍ରୋସେସ, ମଙ୍ଗଲ ହାଣ୍ଡି ବସିବ, ଏ ସବୁ ଯୋଉ ପ୍ରୋସେସରେ ଆମର ଯୋଉ ରିଚୁଆଲ୍ସ ଭିତରେ ବାହାଘର ହୁଏ, ଏବଂ ତାପରେ ବେଦ ପାଠ ହେଇକିରି ସେ ବାହାଘରଟି ହବ। କ'ଣ ପାଇଁ ନା, ସେମାନେ ସାରା ଜୀବନ ଏକାଠି ରହିବେ, ଯୋଉଟା ଅନ୍ୟ ଦେଶରେ ନାହିଁ।
1: ଆଜ୍ଞା,
0: କିନ୍ତୁ ଆମର ଭାରତରେ ଆମେ କୁହାଯାଏ 7 ସମ୍ପର୍କ ଆମର ରହେ ବୋଲି ଆମେ ତାକୁ ମାନୁ, ଏବଂ ସେଇଟା ସେଥିପାଇଁ ଆମର ପରିବାର ତିଷ୍ଠିଛି, ଏବଂ ପରିବାର ତିଷ୍ଠିବା ଫଳରେ ଆମର ଛୋଟ ପିଲାମାନେ ବୟସ୍କ ଲୋକମାନେ ପରିବାରରେ ସୁରକ୍ଷିତ ଅଛନ୍ତି। କିନ୍ତୁ ଆଜି ଦିନରେ ଯୋଉ ଆଇନକୁ ଆଧାର କରିକି ଯୋଉ ୟଙ୍ଗ ପିଲାମାନେ ପାଠ ପଢୁଛନ୍ତି, ବହୁତ ହାୟର ଏଜୁକେସନ ମୁଁ ଦେଖିଛି, ମୋ ପାଖକୁ ଯୋଉମାନେ ଆସୁଛନ୍ତି ବି ଦେ ଆର୍ ଭେରି ୱେଲ୍ ଏଜୁକେଟେଡ୍, ବହୁତ ଭଲ ପୋଷ୍ଟରେ ବି ଅଛନ୍ତି, କିଏ IT ଇଞ୍ଜିନିୟର, କିଏ ସାଇଣ୍ଟିଷ୍ଟ, କିଏ ଡକ୍ଟର, ସେମାନେ ସବୁ ଟିକେ ଟିକେ କଥାରେ ରହିବେନି, ଡିଭୋର୍ସ ପାଇଁ ପଳେଇ ଆସୁଛନ୍ତି। ଏବେ ଲାଗୁଛି ମତେ ଯେ ଆଉ ବ୍ୟକ୍ତି କୈନ୍ଦ୍ରିକ ହେଇଗଲାଣି ସମାଜ, ଆଉ ପରିବାର କୈନ୍ଦ୍ରିକ ନାହିଁ, ତେଣୁ ବର୍ତ୍ତମାନ ବ୍ୟକ୍ତି କୈନ୍ଦ୍ରିକ ହେବା ଫଳରେ କ'ଣ ହବ, ଗୋଟେ ବଡ ଡିଜାଷ୍ଟର ଆଗକୁ ଆମେ ଦେଖିବାକୁ ଯାଉଛୁ। ଛୁଆମାନେ କୁଆଡେ ଯିବେ, ବୟସ୍କ ଲୋକମାନେ କୁଆଡେ ଯିବେ,
1: ଆଜ୍ଞା
0: ଆମେ ବି ବୟସ୍କ ହବା, ସେମାନେ ବି ବୟସ୍କ ହେବେ, ସେମାନେ କୁଆଡେ ଯିବେ? ତାହେଲେ ଏଲ୍ଡରଲି ହୋମ୍ରେ ରହିବେ ନିଶ୍ଚେ, ଯଦି ପିଲା ଜନ୍ମ କରିବାନି, ପିଲାର ରେସ୍ପନ୍ସିବିଲିଟି ନବାନି, ତାହେଲେ ଓଲ୍ଡ ଏଜ୍ ହୋମ୍ରେ ଯେ ରହିବା ପାଇଁ ଆମେ ମେଣ୍ଟାଲି ପ୍ରିପେୟାର ହେଇଯିବା ଦରକାର। ଠିକ ଅଛି, ସମାଜ ବଦଳୁଛି, ଯୁଗ ବଦଳୁଛି, ଆମେ ବି ବଦଳିଗଲେ, ଆମେ ମଡର୍ନ ହେଇଗଲେ, ସବୁ କଲେ, ଆମେ ଆଉ ସହିଷ୍ଣୁତା ଆମ ପାଖରେ ନାହିଁ କି ଆମେ କାହା କଥାକୁ କେହି ଆଡଜଷ୍ଟ କରିବାନି, ସମସ୍ତେ ଇଗୋରେ ଚାଲିବା, ବଢିଆ କଥା, କିଛି ଅସୁବିଧା ନାହିଁ, ଇଣ୍ଡିପେଣ୍ଡେଣ୍ଟ ହେଇଯାଅ, କିନ୍ତୁ ରେଡି ଥାଅ

0: ଓଲ୍ଡ ଏଜ୍ ହୋମ୍ ରେ ମଧ୍ୟ ରହିବା ପାଇଁ, କାରଣ ପିଲା ତ ଆଉ ସେମିତି ଆଉ କରିବେ ନାହିଁ ନା।
1: ଆଜ୍ଞା, ଏ ଯୋଉ ବିବାହ ବିଚ୍ଛେଦ ଘଟୁଛି ଏହାଦ୍ୱାରା ପିଲାର ମାନସିକତା ଉପରେ କଣ କୁପ୍ରଭାବ ପଡୁଛି?
0: ବହୁତ ବ୍ୟାଡ୍ ଇମ୍ପାକ୍ଟ। ଆକ୍ଚୁଆଲି ମୁଁ ବି ବହୁତ ଦେଖିଛି ପିଲାମାନଙ୍କୁ, ମାନେ ଗୋଟେ ଗୋଟେ ମା ତାଙ୍କ ଛୁଆକୁ ଧରିକି ଆସନ୍ତି କେସ୍ ଲଢିବା ପାଇଁ ଆସୁଛନ୍ତି, ସେ ଛୁଆଟି ମା ଯେତେବେଳେ କହୁଥିବ ବାପା ଏଗେନ୍ଷ୍ଟ କି ବାପା ଆସିଥିବ ମା ଏଗେନ୍ଷ୍ଟ କହୁଥିବ, ସେ ଛୁଆ ଯୋଉ ବସିଥିବ ସେ ପୁରା ଏତେ ତାର ଫେସିଆଲ ଏକ୍ସପ୍ରେସନକୁ ବି ମୁଁ ଅବଜର୍ଭ କରେ, ଏତେ ତାକୁ ଖରାପ ଲାଗୁଥିବ, ସାଇ ହେଇଯାଇଥିବ ସେ ଛୁଆ, ଆଉ କାହା ସାଙ୍ଗରେ କଥାବାର୍ତ୍ତା ହଉନଥିବ, ସେ ଏକୁଟିଆ ରହୁଥିବ, ନଚେତ ତାର ସୁଯୋଗ ନେଇକିରି ଅନ୍ୟ ବାର୍ଜେ ପିଲାଙ୍କ ସାଙ୍ଗରେ ସେ ମିଶିଯିବ, ଡ୍ରଗ୍ ଆଡିକ୍ଟ ହେଇଯିବ, କ୍ରାଇମ୍ କରିବ ସେ। ସୋ ତାଙ୍କର ବହୁତ କମ୍ ଛୁଆ ଯୋଉଠି ବାପା ମାଙ୍କ ଭିତରେ ସାମଞ୍ଜସ୍ୟ ନାହିଁ, ଯୋଉଠି ପରିବାରର ସ୍ନେହ ଶ୍ରଦ୍ଧା ନାହିଁ, ଯୋଉଠି ଅଜା ଆଈ ଦାଦା ଖୁଡ଼ିଙ୍କର ମାନେ ଗୋଟେ ମିଳନ ନାହିଁ ବା ତାଙ୍କର ପରିବାର, ଆମେ ତ ଆଗରୁ ଯୌଥ ପରିବାର ଥିଲା, ଛୁଆମାନେ ବାପା ମା ଛାଡି ଦେଇକି ଗଲେ ବି ଅଜା ଆଈ ଦାଦା ଖୁଡ଼ି ସମସ୍ତଙ୍କ ସାଙ୍ଗରେ ମିଳିମିଶିକି ସେମାନେ ଚଳି ଯାଉଥିଲେ। କିନ୍ତୁ ଆଜି ଦିନରେ କୁହନ୍ତୁ ଆପଣ, ଅଜା ଆଈ ଦାଦା ଖୁଡ଼ି ତ ନାହାନ୍ତି, ଆଉ ବାପା ମାଙ୍କ ଭିତରେ ବି ଯଦି ଗଣ୍ଡଗୋଳ ହେଲା ସେ ଛୁଆଟା ଶିଖିଲା କଣ ସେଠୁ?
1: ଆଜ୍ଞା,
0: ସେ ହବ କଣ ସମାଜର? ସେ କେତେ ଭଲ ମଣିଷ ହେଇପାରିବ? ତାକୁ ଗୋଟେ ଭଲ ମଣିଷ ଆମେ କହିପାରିବାନି, ମଣିଷ ଆବଶ୍ୟକତା ଅଛି।
1: ଏଇଠି ମ୍ୟାଡାମ ଆଉ ଗୋଟେ କଥା ମନକୁ ଆସେ ଯେ ଏଇ ଯୋଉ ଘରୋଇ ହିଂସାର ଶିକାର ଆମର ଭଉଣୀମାନେ ହଉଛନ୍ତି, ବିଶେଷ କରି ଗାଁ କୁହନ୍ତୁ ଏ ସହରାଞ୍ଚଳରେ ମଧ୍ୟ, ଅନେକ ଘରର ଚାରିକାନ୍ଥ ମଧ୍ୟରେ ରହି ସେମାନେ ସେଇ ନିର୍ଯାତନାର ଶିକାର ହଉଛନ୍ତି, ସେମାନେ ପଦାକୁ ଆସି ମୁହଁ ଖୋଲୁନାହାନ୍ତି, ତ ସେଇ ଭଉଣୀମାନଙ୍କୁ ଆପଣ କଣ କହିବେ?
0: ବହୁତ ଜାଗାରେ ଗାଁ ଗହଳିରେ ସେଟା ହଉଛି, ଚାପିକି ରହିଛନ୍ତି ଆଉ ବହୁତ କଷ୍ଟ ସହିକି ନିଜ ପିଲା ପାଇଁ ପଡି ରହୁଛନ୍ତି। ଏଠି ସେ ଭଉଣୀମାନଙ୍କୁ ମୁଁ କହିବିନି, ମୁଁ ସେଠି ଏଠି ସେଇ ଯୋଉ ପରିବାର ତାର ସ୍ୱାମୀମାନଙ୍କୁ କହିବାକୁ ଚାହିଁବି। ଦେଖନ୍ତୁ, ଗୋଟେ ସ୍ତ୍ରୀ ଲୋକ ତା ବାପା ମା ତା ପରିବାର ସମସ୍ତ ସୁଖ ସାଙ୍ଗ ସାଥି ଛାଡିକିରି ଆସିଛି ତମ ଘରକୁ, ସେ ତମକୁ ରୋଷେଇ କରିକି ଖାଇବାକୁ ଦେଲା, ତମର ଘରର ପରିବାରର ସବୁ ଯତ୍ନ ନେଲା, ପିଲାକୁ ମଧ୍ୟ ତମର ପାଳିଲା, ତମ ବଂଶକୁ ଆଗ କାମ ଗୁଡାକ ସେ କଲା ୱିଦାଉଟ୍ ଟେକିଂ ଏନି ରେଷ୍ଟ, କିଛି ରେଷ୍ଟ ନ ନେଇକି 24 ଘଣ୍ଟା ସେ ଡ୍ୟୁଟିଟା ସେ କଲା। କିନ୍ତୁ ତା ପ୍ରତି ଆପଣ ଯୋଉ କର୍ତ୍ତବ୍ୟ କରିବା କଥା, ତାକୁ ଟିକେ ସ୍ନେହ ଶ୍ରଦ୍ଧା କେୟାର ଯୋଉ ଦବା କଥା ସେଟା ଦେଲେ କି?
1: ଆଉ ସେଇ ମହିଳାମାନେ ମଧ୍ୟ ସେ ମୁହଁ ଖୋଲିବା ଦରକାର,
0: ସେମାନେ ମଧ୍ୟ ମୁହଁ ଖୋଲିବା ଦରକାର। କିନ୍ତୁ ମୁଁ ଆପଣଙ୍କୁ ଗୋଟେ ଜିନିଷ, ବହୁତ ଜାଗାରେ ମୁଁ ମହିଳାଙ୍କୁ ଦେଖିଛି, ବହୁତ ସହିଷ୍ଣୁ ମହିଳା ମଧ୍ୟ ଦେଖିଛି, ଯୋଉଠି ଆଜି ପର୍ଯ୍ୟନ୍ତ ମାନେ ଗୋଟେ ଗୋଟେ ସ୍ତ୍ରୀ ଲୋକ ମୁଁ ଦେଖିଛି 60-70 ବର୍ଷ ହେଲାଣି ସେମାନଙ୍କ ପ୍ରତି ନିର୍ଯାତନା ହଉଛି, କିନ୍ତୁ ସେମାନେ ମୁହଁ ଖୋଲି ମୋ ଝିଅଟା ମ୍ୟାଡାମ ଅଛି ବାହାଘର ହେଇନି, ତ କଣ କହିବେ ତା ଶ୍ୱଶୁର ଘର, ମୋ ଝିଅଟା ବାହା ହେଇଯାଉ ତାପରେ ମୁଁ କହିବି, ସେ କହିପାରନ୍ତିନି, ସାକ୍ରିଫାଇସ୍ କରିଚାଲିଥାନ୍ତି। ଏଇ ଜାଗାରେ ମୁଁ ଯୋଉଠି ପ୍ରକୃତ ନିର୍ଯାତନା ଅଛି ବା ଗୋଟେ ଗୋଟେ ଜାଗାରେ ମଦ ଖାଇକି ଆସିକି ବାଡଉଥିବ ସ୍ୱାମୀ, 3 ଛୁଆର ମା ସେ ହେଇଥିବ, ସେ କଣ କରିବ ବିଚରା? ସ୍ୱାମୀକୁ ଛାଡିଦେଲେ ବି ତା 3 ଛୁଆକୁ ପାଳିବ କିଏ?
1: ଆଜ୍ଞା,
0: ପାଳିବା ପାଇଁ ତା ପାଖରେ ସେତିକି ଏଜୁକେସନ ଅଛି କି? ତା ପାଖରେ ସେତିକି ସକ୍ଷମତା ଅଛି କି? ତା ପାଖରେ ସେତିକି ମନି ପାୱାର ଅଛି କି? ସେପଟେ ବାପ ଘରକୁ ଗଲାବେଳକୁ ବାପା ମା ଚାଲିଯାଇଛନ୍ତି, ଭାଇମାନେ ପଚାରିବେ କି ଅନ୍ୟ କେହି ପଚାରିବ କି? ବରଂ ସିଏ ଯଦି ଅଲଗା ହେଇଯିବ ତା ସ୍ୱାମୀଠୁ, ତାକୁ କୁହାଯିବ ଯେ ଇଏ ସ୍ୱାମୀଜୀକୁ ଛାଡିକି ଆସିଛି, ସି ମେ ବି ଇଜିଲି ଆଭେଲେବୁଲ, ତାକୁ ଏକ୍ସପ୍ଲୋର୍ଡ କରିବାକୁ ବି କିଛି ଲୋକ ଚେଷ୍ଟା କରିବେ, ତା ପିଲାମାନଙ୍କୁ ଏକ୍ସପ୍ଲୋର୍ଡ କରିବାକୁ ଚେଷ୍ଟା କରିବେ। ସୋ ଇଟ୍ ଇଜ୍ ନଟ୍ ଦାଟ୍ ଇଜି, ଗୋଟେ ଝିଅଟେ ଗୋଟେ ସ୍ତ୍ରୀ ଲୋକଟେ ସମାଜରେ ତା ସ୍ୱାମୀଟାକୁ ଛାଡିଦେଲା ପରେ ସେ ଗୋଟେ ଭଲ ଲାଇଫ୍ ମେଣ୍ଟେନ୍ କରିପାରିବ।
1: ତେବେ ଏଥିପାଇଁ ଆମର ମହିଳା କମିଶନ, ସ୍ୱେଚ୍ଛାସେବୀ ଏବଂ
0: ହିଂସା ଗୁଡ଼େ ପ୍ରକାର ଅଛି, ଯେମିତି ମହିଳା ଚାଲାଣ, ଛୋଟ ଝିଅମାନଙ୍କୁ ସବୁ ଚାଲାଣ କରାଯାଉଛି ଫର୍ ସେକ୍ସ ଟ୍ରାଫିକିଂ ଅର୍ ଅର୍ଗାନ୍ ଟ୍ରାଫିକିଂ ଅର୍ ଲେବର୍ ଟ୍ରାଫିକିଂ ପାଇଁ, ସେଇ ଯୋଉ ହିଂସାଟା ଆହୁରି ଗୋଟେ ବହୁତ ବଡ଼ ହିଂସା। ଆଉ ସ୍ୱେଚ୍ଛାସେବୀ ଅନୁଷ୍ଠାନର ରୋଲ୍ ଅଛି ସେମାନଙ୍କୁ ରେସ୍କ୍ୟୁ କରିବାରେ, ସେମାନଙ୍କୁ ଆଇଡେଣ୍ଟିଫାଏ କରିବାରେ ଯେ କୋଉ ଭଲନେରେବୁଲ୍ ଫ୍ୟାମିଲିରୁ ଗୋଟେ ଝିଅ ଅଛି ଯିଏକି ସେ ଟ୍ରାଫିକିଂ ହେଇଯାଇପାରେ, ତାକୁ ଯଦି ସେ ଆଇଡେଣ୍ଟିଫାଏ କରିକି ତାକୁ ଯଦି ସେ କିଛି କର୍ମସଂସ୍ଥାନ ଯୋଗେଇଲା କି ସପୋର୍ଟ ସିଷ୍ଟମ ତାଙ୍କର ଯୋଗେଇଲା, ଆମେ ସୁରକ୍ଷା ଦେବା, ଆମେ ତାଙ୍କୁ ରେସ୍ପେକ୍ଟ କରିବା, ଆମେ ତାଙ୍କର କେୟାର ନେବା, କାହିଁକି ନା ସବୁଠୁ ବଡ଼ କଥା ହେଉଛି ସେମାନେ ଆମର ପରବର୍ତ୍ତୀ ଜେନେରେସନକୁ କ୍ୟାରି କରନ୍ତି, ତାକୁ ଲାଳନ ପାଳନ କରନ୍ତି ଏବଂ ସେମାନେ ଇନଭେଷ୍ଟ କରନ୍ତି ସମାଜର ବେଟରମେଣ୍ଟ ପାଇଁ। ତେଣୁ ଆମେ ତାଙ୍କୁ କେତେ ଅଟମୋଷ୍ଟ କେୟାର ଆଉ ପ୍ରୋଟେକ୍ସନ ଦେଇପାରିବା ସେଟାକୁ ମଧ୍ୟ ଆମକୁ ଦେଖିବାର ଅଛି।
1: ଯାହା ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଅନେକ କିଛି ମୂଲ୍ୟବାନ ତଥ୍ୟ ଆମର

0: ଭଉଣୀମାନଙ୍କୁ ଦେଲେ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଆଜି ଆପଣମାନେ ଶୁଣୁଥିଲେ ଆଲୋଚନା ମହିଳାଙ୍କ ପ୍ରତି ହିଂସା ନିରୋଧ ଆଇନ। ଏ ବିଷୟରେ ଆଇନଜୀବୀ ଋତୁପର୍ଣ୍ଣା ମହାନ୍ତିଙ୍କ ସହିତ ଆଲୋଚନା।

ଆମେ ସୁସ୍ଥ ରହିବା ପାଇଁ ଅନେକ ପ୍ରକାରର ପନିପରିବା ଫଳମୂଳ ଖାଇଥାଉ, କିନ୍ତୁ ଗାଜରକୁ ଆମେ ପରିବା ଭିତରେ କିମ୍ବା ଫଳ ଭିତରେ ନେଇଥାଉ, ବିନା ସିଝାରେ ବିଭିନ୍ନ ତରକାରୀରେ ବା ଭାତରେ ଏବଂ କ୍ଷୀରି କରି ଆମେ ଖାଇଥାଉ। ତେବେ ଏହି ଗାଜରରେ ଅନେକ ଗୁଡ଼ିଏ ଔଷଧୀୟ ଗୁଣ ରହିଛି, ଯେମିତିକି ଏଥିରେ ଭିଟାମିନ୍ ଏ ଥିବା ଦୃଷ୍ଟିରୁ ଆଖି ପାଇଁ ଏବଂ ଦୃଷ୍ଟିଶକ୍ତି ପାଇଁ ଖୁବ୍ ଭଲ। ଯେଉଁ ପିଲାମାନେ ଦୁର୍ବଳ, ଅନ୍ଧାର କଣା ଏହିସବୁ ଭୋଗୁଥାନ୍ତି, ସେମାନେ ଯଦି ପ୍ରତ୍ୟେକ ଦିନ ଗାଜରର ଜୁସ୍ କିମ୍ବା କଞ୍ଚା ଗାଜର ଚୋବେଇ ଖାଆନ୍ତି ତେବେ ଖୁବ୍ ଉପକାର ପାଇବେ। ଯେଉଁମାନେ ବାରମ୍ବାର ସର୍ଦ୍ଦି, କାଶ, ଶ୍ୱାସ ପ୍ରଭୃତି ଭୋଗୁଥାନ୍ତି ସେମାନଙ୍କ ପାଇଁ ଏହା ବିଭିନ୍ନ ଚର୍ମ ରୋଗ, ଆଣ୍ଠୁଗଣ୍ଠି ବାତ ପ୍ରଭୃତିରୁ ରକ୍ଷା ମିଳିଥାଏ। ବିଶେଷ ଭାବରେ ଆଖି ତଳ କଳାଦାଗ ହେବା ପ୍ରଭୃତିରୁ ରକ୍ଷା ମିଳିଥାଏ। ଗାଜରର ରସ ଆମ ସମସ୍ତଙ୍କ ପାଇଁ ବେଶ ଉପାଦେୟ। ଏହି ଗାଜର ପିଲାମାନଙ୍କର ଶାରୀରିକ ଅଭିବୃଦ୍ଧିରେ ସାହାଯ୍ୟ କରେ। ଓଜନ କମିବା, ପେଟ ଗୋଳମେଳ, ହାତ ଗୋଡ଼ ଦୁର୍ବଳତା, ଅନିଦ୍ରା, ମାନସିକ ଦୁର୍ବଳତା ପ୍ରଭୃତିରୁ ରକ୍ଷା କରିଥାଏ। ପୁଣି ଏହି ଗର୍ଭାବସ୍ଥାରେ ମା'ମାନଙ୍କ ପାଇଁ ଗାଜର ଖାଇବା ନିହାତି ଦରକାର। ଗର୍ଭାବସ୍ଥାରେ ମା'ର ସୁସ୍ଥତା ଆଣେ ଏବଂ ଏହା ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ। ତେଣୁ ଆପଣମାନେ ହେଳା ନ କରି ଗାଜରକୁ ନିୟମିତ ଭାବରେ ଖାଆନ୍ତୁ।

ଆମର ଗୃହିଣୀ ଭଉଣୀମାନଙ୍କର ଅଧିକାଂଶ ସମୟ ରୋଷେଇ ଘରେ ହିଁ କଟିଥାଏ, କିନ୍ତୁ ରୋଷେଇ ଘରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ। ଖାଦ୍ୟ ପଦାର୍ଥ ପଡ଼ି ଅସରପା ପିମ୍ପୁଡ଼ିମାନେ ହୁଅନ୍ତି, ସେମାନେ ଗ୍ୟାସ୍ର ପାଇପ୍କୁ କାଟିଦେବାର ସମ୍ଭାବନା ଅଧିକ ଥାଏ। ତେଣୁ ନିୟମିତ ବ୍ୟବଧାନରେ ଗ୍ୟାସ୍ର ପାଇପ୍ଟି ଠିକ୍ ଅଛି କି ନାହିଁ ପରୀକ୍ଷା କରି ନିଅନ୍ତୁ। ରେଗୁଲେଟର ବନ୍ଦ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ବ୍ୟକ୍ତିଗତ ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଅନ୍ତୁ। ଛୋଟ ପିଲା ବୃଦ୍ଧ ବୃଦ୍ଧାମାନଙ୍କର ଯତ୍ନ ନିଅନ୍ତୁ।

ଭଉଣୀ ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ଆକାଶବାଣୀ

0: ଅବିଳମ୍ବେ ଇଡି ଏଆର୍ ପୋର୍ଟାଲ୍ରେ ଜରୁରୀ ତଥ୍ୟ ଅପ୍ଲୋଡ୍ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏପର୍ଯ୍ୟନ୍ତ ଅଳ୍ପ କେତୋଟି ରାଜ୍ୟ ତଥ୍ୟ ଅପ୍ଲୋଡ୍ କରିଥିବା ଜଣାପଡ଼ିଛି। ତାମିଲନାଡୁର ମନ୍ଦୁରନ୍ତକମ୍ ଏବଂ ଧାରାପୁରମ୍ ବିଧାନସଭା ଆସନ ଉପନିର୍ବାଚନ ନିମନ୍ତେ ମତଗଣନା ଜାରି ରହିଛି। କ୍ଷମତାସୀନ ଟିଭିକେ ଦଳର ପ୍ରାର୍ଥୀ ଆଗରେ ରହିଛନ୍ତି। ମନ୍ଦୁରନ୍ତକମ୍ ଆସନରେ ଷଷ୍ଠ ପର୍ଯ୍ୟାୟ ମତଗଣନା ପରେ ଟିଭିକେ ପ୍ରାର୍ଥୀ ରହିଛନ୍ତି। ଡିଏମ୍କେ ପ୍ରାର୍ଥୀ 15,724 ଖଣ୍ଡ ଭୋଟ୍ରେ ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାପଡ଼ିଛି। ସେହିଭଳି ଧାରାପୁରମ୍ ଆସନରେ 11 ପର୍ଯ୍ୟାୟ ମତଗଣନା ସୁଦ୍ଧା ଟିଭିକେ ପ୍ରାର୍ଥୀ ସତ୍ୟଭାମା 31,327 ଖଣ୍ଡ ଭୋଟ୍ ଆଗରେ ରହିଥିବା ବେଳେ ଡିଏମ୍କେ ପ୍ରାର୍ଥୀ ସୁଗନ୍ୟା 25,841 ଖଣ୍ଡ ଭୋଟ୍ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପୁଡୁଚେରୀର ଥଟ୍ଟନ୍ ଚାବଡ଼ି ବିଧାନସଭା ଆସନ ନିମନ୍ତେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଶେଷ ହୋଇଛି। ସେ ଆସନରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ ପ୍ରାର୍ଥୀ ଅଶୋକାନନ୍ଦ 8,482 ଖଣ୍ଡ ଭୋଟ୍ରେ ବିଜୟ ହାସଲ କରିଛନ୍ତି। ଅଶୋକାନନ୍ଦଙ୍କୁ 13,358 ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଇ ବିନାୟଗମ୍ଙ୍କୁ 4,876 ଖଣ୍ଡ ଭୋଟ୍ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ମହିଳା ଶିଶୁ ଭ୍ରୂଣ ହତ୍ୟା ରୋକିବା ଏବଂ ବାଳିକାମାନଙ୍କ ଶିକ୍ଷାକୁ ସୁଦୃଢ଼ କରିବା ଲାଗି 2015 କେନ୍ଦ୍ର ସରକାର ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନରେ ବାଳିକାମାନଙ୍କ ସୁରକ୍ଷା, ଶିକ୍ଷା ଓ ସମାନ ସୁଯୋଗ ଲାଗି ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଗତ ଏକ ଦଶନ୍ଧି ମଧ୍ୟରେ ଏହି ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନ ଅଧୀନରେ ବାଳିକା ଶିକ୍ଷା ତଥା ସେମାନଙ୍କ ସୁରକ୍ଷିତ ଜୀବନ ଓ ବିକାଶକୁ ପ୍ରାଧାନ୍ୟ ଦିଆଯାଇ ବିଦ୍ୟାଳୟରେ ବାଳିକା ଶିକ୍ଷାକୁ ଅଗ୍ରାଧିକାର ଦେବା, ସୁରକ୍ଷିତ ମାତୃତ୍ୱ, ମେନ୍ଷ୍ଟ୍ରୁଆଲ୍ ସ୍ୱଚ୍ଛତା ଏବଂ ବାଳିକାମାନଙ୍କ ପ୍ରତି ରହିଥିବା ସାମାଜିକ ମନୋଭାବରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅଭିଯାନ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ, ସ୍ୱାସ୍ଥ୍ୟକର୍ମୀ, ପଞ୍ଚାୟତ ଓ ସମ୍ପ୍ରଦାୟଗୁଡ଼ିକୁ ଦୃଢ଼ କରିପାରିଛି। ସୂଚନା ଅନୁଯାୟୀ ଗତ ଏକ ଦଶନ୍ଧି ମଧ୍ୟରେ ମାଧ୍ୟମିକ ସ୍ତରରେ ଶିକ୍ଷା ଗ୍ରହଣ ପାଇଁ ଛାତ୍ରୀଙ୍କ ସଂଖ୍ୟା 80.2% ବୃଦ୍ଧି ପାଇଥିବା ବେଳେ ପୁଅ ଝିଅ ଆନୁପାତିକ ପରିମାଣ 929-941 ବୃଦ୍ଧି ପାଇଛି। ଗତ 10 ବର୍ଷ ମଧ୍ୟରେ ବେଟି ବଚାଓ ବେଟି ପଢ଼ାଓ ଯୋଜନା କେବଳ ସରକାରୀ ଯୋଜନା ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ସାମାଜିକ ଆନ୍ଦୋଳନର ଏକ ଅଂଶ ପାଲଟିଛି। ଏହି ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ,
1: बेटियां कोख में ही ना मरी जाए, वो जन्म ले, इसके लिए हमने बेटी बचाओ बेटी पढ़ाओ अभियान के माध्यम से समाज की चेतना को जगाने का प्रयास किया। आज परिणाम यह है कि देश के अनेक राज्यों में बेटियों की संख्या में बहुत वृद्धि हुई है।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ଏହି ତିନିଦିନିଆ ଗସ୍ତ କାଳରେ ଅର୍ଥମନ୍ତ୍ରୀ ସିଙ୍ଗାପୁର ପ୍ରତିପକ୍ଷଙ୍କ ସମେତ ବ୍ୟବସାୟୀ ଏବଂ ନିବେଶକମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଅର୍ଥମନ୍ତ୍ରୀ ବିଶ୍ୱସ୍ତରୀୟ ନିବେଶକଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ କାଳରେ ଶ୍ରୀମତୀ ସୀତାରମଣ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଷଣମୁଗରତ୍ନମ୍ ଏବଂ ପ୍ରଧାନମନ୍ତ୍ରୀ ଲରେନ୍ସ ବୋଙ୍ଗଙ୍କ ସହ ସାକ୍ଷାତ କରିବେ। ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ଗ୍ୟାନ୍ କିଙ୍ଗ୍ ୟଙ୍ଗ୍ ଏବଂ ସେଠାକାର ବୈଦେଶିକ ମନ୍ତ୍ରୀ ଡକ୍ଟର ବିବିୟନ୍ ବାଲକ୍ରିଷ୍ଣନ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଆଲୋଚନା କାଳରେ ଭାରତ ସିଙ୍ଗାପୁର ବ୍ୟାପକ ରଣନୈତିକ ସହଭାଗିତା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଆଲୋଚନା ହେବ। ସିଙ୍ଗାପୁରରେ ନିବେଶକମାନଙ୍କ ସହ ସାକ୍ଷାତ କାଳରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଗୋଲ୍ଡ ଟେବୁଲ୍ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ଯନ୍ତର ମନ୍ତରରେ ଆସନ୍ତାକାଲି ପ୍ରସ୍ତାବିତ କକ୍ରୋଚ ଜନତା ପାର୍ଟି ସିଜେପିର ବିରୋଧ ପ୍ରଦର୍ଶନକୁ ଦିଲ୍ଲୀ ପୁଲିସ୍ ଅନୁମତି ଦେବାକୁ ଅଗ୍ରାହ୍ୟ କରିଛି। ଆଜି ସକାଳେ ଗଣମାଧ୍ୟମକୁ ସମ୍ବୋଧିତ କରି ଯୁଗ୍ମ ପୁଲିସ୍ ଆୟୁକ୍ତ ନୂପୁର ପ୍ରସାଦ କହିଛନ୍ତି, ଯନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କିମ୍ବା ଅନ୍ୟ କାର୍ଯ୍ୟକ୍ରମ ପାଇଁ ଅନୁମତି ନିମନ୍ତେ ଅତିକମ୍ରେ 10 ଦିନ ପୂର୍ବରୁ ଆବେଦନ

0: କରିବା ଅନିବାର୍ଯ୍ୟ। ସୁଶ୍ରୀ ପ୍ରସାଦ କହିଛନ୍ତି ଏହା ପୂର୍ବରୁ ସିଜେପିକୁ ଯନ୍ତ୍ରମନ୍ତ୍ରରେ ବିରୋଧ ପ୍ରଦର୍ଶନ କରିବା ଲାଗି ଅନୁମତି ଦିଆଯାଇଥିଲା, କିନ୍ତୁ ଦଳ ପକ୍ଷରୁ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ପାଳନ କରାଯାଇ ନଥିଲା। ରେଳ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଆଜି ଅପରାହ୍ନ 2 ପରଠାରୁ ଏବଂ ଆସନ୍ତାକାଲି ଭୋର 4 ଅପରାହ୍ନ 2 ପର୍ଯ୍ୟନ୍ତ ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରେ ପହଞ୍ଚିବାକୁ ଥିବା ସମସ୍ତ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଉଭୟ ରେଳ ଷ୍ଟେସନର ନିକଟବର୍ତ୍ତୀ ଅଞ୍ଚଳରେ ଭିଡ଼ ଆଶଙ୍କା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଡିସେମ୍ବର 2026 ସେସନର UGC ନେଟ୍ ଲାଗି ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଯୋଗ୍ୟ ପ୍ରାର୍ଥୀମାନେ ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସରସିପ୍ ବା PhD ଲାଗି NTAର ୱେବ୍ସାଇଟ୍ UGCNET.NTA.NIC.in ମାଧ୍ୟମରେ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଏହା ଆସନ୍ତା 28 ପର୍ଯ୍ୟନ୍ତ ଜାରି ରହିବ। ଏଥିଲାଗି ଡିସେମ୍ବର 14-19 ମଧ୍ୟରେ ପରୀକ୍ଷା କରାଯିବ ଏବଂ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ରୁ ବିସ୍ତୃତ ତଥ୍ୟ ପାଇପାରିବେ ବୋଲି NTA କହିଛି। ନେପାଳରେ ଗତ ଅଗଷ୍ଟ ମାସରେ ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ 1.66 ବିଲିୟନ୍ ଆମେରିକୀୟ ଡଲାରର କ୍ଷତି ହୋଇଥିବା ବିଶ୍ୱବ୍ୟାଙ୍କ ଆକଳନ କରିଛି। 83% ଭିତ୍ତିଭୂମି ଜନିତ କ୍ଷତି ହୋଇଥିବା ବେଳେ ଆବାସିକ କୋଠା 11% ଏବଂ ଅଣ ଆବାସିକ କୋଠା 6% କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। କ୍ରିକେଟ୍। ଭାରତ ୱେଷ୍ଟଇଣ୍ଡିଜ୍ ଚଳିତ ପୁରୁଷ T20 କ୍ରିକେଟ୍ ସିରିଜ୍ର ଦୁତୀୟ ମ୍ୟାଚ୍ ଆଜି ରାଞ୍ଚିଠାରେ ଖେଳାଯିବ। ସନ୍ଧ୍ୟା 7 ଏହି ମ୍ୟାଚ୍ ଆରମ୍ଭ ହେବ। ଲକ୍ଷ୍ନୌଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ 8 ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାମାଜିକ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା କୌଣସି ବିଷୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ନ କରିବା ଲାଗି କେନ୍ଦ୍ର ସରକାର ଡିଜିଟାଲ୍ ପ୍ଲାଟଫର୍ମକୁ ସଂଯୋଗ କରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ନିବେଶ ଓ ବ୍ୟାପକ ରଣନୈତିକ ସହଭାଗିତା ସୁଦୃଢ଼ କରିବା ନେଇ ଆଜିଠାରୁ 3 ସିଙ୍ଗାପୁର ଗସ୍ତରେ ଅର୍ଥମନ୍ତ୍ରୀ ସୀତାରମଣ ଏବଂ ରାଞ୍ଚିରେ ଆଜି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ T20 କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashwani and I am Valsa Williams with the midday news. The headlines. Delhi police declines permission for protest at Jantar Mantar tomorrow. 57 metro stations in Delhi may remain closed from 9 PM today till tomorrow. All mail and express trains scheduled to arrive at New Delhi and Hazrat Nizamuddin railway stations between 4 AM and 2 PM tomorrow stand cancelled at source stations. Prime Minister Narendra Modi to participate in valedictory session of departmental summit on women and child development in New Delhi this evening. All India NR Congress wins Thattanchavadi assembly constituency in Puducherry, counting on 4 assembly seats and 1 Lok Sabha seat underway. Ministry of External Affairs clarifies US suspension of perm applications does not affect H-1B visas. And in cricket, second T20 international between India and West Indies to be played in Ranchi this evening. Delhi police has denied permission for the proposed protest by the CJP at Jantar Mantar tomorrow. Addressing the media in New Delhi this morning, Delhi Police Joint Commissioner Nupur Prasad said applications seeking permission to hold protests or other programs at Jantar Mantar must be submitted at least 10 days in advance. Ms. Prasad noted that the CJP had previously been granted permission to hold a protest at the venue but failed to comply with the prescribed guidelines and the undertakings given by the party. Joint Commissioner said the decision to deny permission was taken in view of the party's previous failure to adhere to Delhi Police guidelines and its own undertakings as well as the prevailing law and order situation, public safety and traffic regulations in the New Delhi area.
2: We have received an application from Sarav Das, co-convener of Congress Janata Party. The application is regarding an intimation for protest on 10th of October at Jantar Mantar. The protest was regarding accountability of CEC. This intimation was considered and it was found that the intimation was given in a very short span of time, whereas as per the prescribed guideline, the intimation has to be received 10 days prior to

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଡିଜିଟାଲ ଯୁଗର ପ୍ରତିବନ୍ଧକର ମୁକାବିଲା ପାଇଁ ଓଡ଼ିଶା ସୂଚନା ସେବା ନୂତନ ଜ୍ଞାନ, ଦୃଷ୍ଟିକୋଣ ଏବଂ ଉପକରଣ ସହ ବିକଶିତ ହେବ, କହିଲେ ମୁଖ୍ୟମନ୍ତ୍ରୀ। ବିଜ୍ଞାପନ ପରିଚାଳନାକୁ ଅଧିକ ସହଜ ସୁଗମ କରିବା ପାଇଁ ସଞ୍ଚାର ଆପ୍ର କଲେ ଉନ୍ମୋଚନ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ

0: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଗୋଟିଏ ଡାକ ନେଟୱାର୍କ ଅସୀମ ସମ୍ଭାବନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଡାକ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଡିଜିଟାଲ ଯୁଗର ପ୍ରତିବନ୍ଧକଗୁଡ଼ିକର ମୁକାବିଲା ପାଇଁ ଓଡ଼ିଶା ସୂଚନା ସେବା ନୂତନ ଜ୍ଞାନ ଦୃଷ୍ଟିକୋଣ ଏବଂ ଉପକରଣ ସହ ବିକଶିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ସାମାଜିକ ଗଣମାଧ୍ୟମର ଉଦୟମାନ ଧାରା ଉପରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ସମୟରେ କେବଳ ଯୋଗାଯୋଗର ଏକ ମାଧ୍ୟମ ହୋଇ ରହିନାହିଁ, ଏହା ଶାସନ ବ୍ୟବସ୍ଥା ଏବଂ ସରକାରଙ୍କ ପାଇଁ ପରିବର୍ତ୍ତନ ଅପାର ସୁଯୋଗ ଆଣିଦେବା ସହ ନୂତନ ଦାୟିତ୍ୱ ନିର୍ବାହ କରୁଛି। ସାମାଜିକ ଗଣମାଧ୍ୟମ କୃତ୍ରିମ ବୁଦ୍ଧିମତା ଏଆଇର ଆବିର୍ଭାବ ଯୋଗାଯୋଗର ପରିଭାଷାକୁ ଆହୁରି ବ୍ୟାପକ କରିଛି। ଓଡ଼ିଶା ଭଳି ଏକ ରାଜ୍ୟ ପାଇଁ ଏଆଇର ଅପାର ସମ୍ଭାବନା ରହିଛି। ସରକାରୀ ତଥ୍ୟକୁ ଓଡ଼ିଆ ଏବଂ ଅନ୍ୟାନ୍ୟ ଭାଷାରେ ଉପଲବ୍ଧ କରାଇବା ସମାଜର ବିଭିନ୍ନ ବର୍ଗ ପାଇଁ ସୁଗମ ଓ ବୋଧଗମ୍ୟ ଯୋଗାଯୋଗ ସୃଷ୍ଟି କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
1: ଫଲୋର ସଂଖ୍ୟା ବୃଦ୍ଧି କରିବା ନୁହେଁ, ବରଂ ବୁଝାମଣା, ସଚେତନତା, ଜନସାଧାରଣଙ୍କର ଅଂଶଗ୍ରହଣକୁ ବୃଦ୍ଧି କରିବା ଏହାର ଲକ୍ଷ୍ୟ ମତ ହେବା ଉଚିତ। ଆଜି ଦିନରେ ଯାହା ନୂଆ ପିଢ଼ି ଯୁବପିଢ଼ି ଯେଉଁ ଚାହୁଁଛନ୍ତି ସେ ଆଧାରରେ ଆମକୁ କରିବା ପାଇଁ ପଡ଼ିବ ଏବଂ ସେଥିପାଇଁ ନିୟମିତ ଭାବରେ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ନୂଆ ରୂପରେ ନୂଆ ଢାଞ୍ଚାରେ କେମିତି କରିବେ, ତାର ଡେଭଲପ୍ କେମିତି କରିବେ, ବିକଶିତ କରିବେ, ସେଥିପାଇଁ ମୁଁ ଆପଣମାନଙ୍କୁ ପ୍ରୋତ୍ସାହିତ କରିବି।
0: ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞାପନ ପରିଚାଳନାକୁ ଅଧିକ ସହଜ ଓ ସୁଗମ କରିବା ପାଇଁ ସଞ୍ଚାର ଆପ୍ର ଉନ୍ମୋଚନ କରାଯାଇଛି। ଏହି ଆପ୍ ଦ୍ୱାରା ବିଜ୍ଞାପନ ବ୍ୟବସ୍ଥା ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ ହୋଇପାରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ଲୋକଭବନଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟର ସାମଗ୍ରିକ ବିକାଶ, ଜନକଲ୍ୟାଣ ଏବଂ ପ୍ରଗତିଶୀଳ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପୂର୍ବାହ୍ନ 10:00ରୁ ଅପରାହ୍ନ 1:00 ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଅପରାହ୍ନ 2:00ରୁ 4:00 ମଧ୍ୟରେ ନାମାଙ୍କନ ପତ୍ରଗୁଡ଼ିକ ଯାଞ୍ଚ କରାଯାଇ ସନ୍ଧ୍ୟା 5:00ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଆସନ୍ତାକାଲି ଦିନ 1:00 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା 14 ତାରିଖରେ ୱାଇଆଇ ଷ୍ଟାନଫୋର୍ଡ ସଭା ଅନୁଷ୍ଠିତ ହେବ। 15 ତାରିଖ ଦିନ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। 16 ତାରିଖ ଦିନ ଶପଥ ଗ୍ରହଣ ଉତ୍ସବ ହେବ। ସୂଚନା ଅନୁଯାୟୀ ରାଜ୍ୟର 328 ମହାବିଦ୍ୟାଳୟ ଏବଂ 13 ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ ନିର୍ବାଚନ ହେବ। 202 ମହାବିଦ୍ୟାଳୟ ଏବଂ 3 ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବଦଳରେ ଛାତ୍ର ସଂସଦ ପାଇଁ ଚୟନ କରାଯିବ। ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା ବିଭାଗୀୟ ସମ୍ମିଳନୀର ଆଜି ଉଦ୍ଯାପନୀ ଦିବସ। କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସଶକ୍ତିକରଣ ସହ ଜଡ଼ିତ ପ୍ରମୁଖ ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ସେଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ନିଜର ମତାମତ ରଖିଛନ୍ତି। ସମାଜରେ ଶିଶୁଙ୍କ ପୋଷଣକୁ ପ୍ରାଥମିକତା ଦେବା ସହ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ବର୍ଜନ କରିବା ଏବଂ ନିଶା ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ କରିବା ପାଇଁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁର କୁଚିଣ୍ଡାଠାରେ ଅଡିଟୋରିୟମ୍ ଓ ସାଂସ୍କୃତିକ କେନ୍ଦ୍ର ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି, ଶିଶୁଙ୍କ ମାନସିକ ଓ ଶାରୀରିକ ବିକାଶ ସହ ପୋଷଣ ଏବଂ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବାରେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପୋଷଣ ମାଧ୍ୟମରେ ସୁସ୍ଥ ପରିବାର, ସ୍ୱଚ୍ଛତା ମାଧ୍ୟମରେ ସୁସ୍ଥ ପରିବେଶ ଏବଂ ନିଶାମୁକ୍ତ ସମାଜ ବିରୋଧରେ ସୁରକ୍ଷିତ ଭବିଷ୍ୟତ ସଂକଳ୍ପକୁ ପ୍ରତ୍ୟେକ ହୃଦୟରେ ଜାଗ୍ରତ କରିବାକୁ ହେବ। ଏହି ସଂକଳ୍ପ ପୂରଣ ହେଲେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କଟକ କେନ୍ଦ୍ରରୁ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାମ୍ବାଦିକ, କବି, ଲେଖକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି 149ତମ ଜୟନ୍ତୀ ପାଳନ କରାଯାଉଛି। ବିଧାନସଭା ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବାଚସ୍ପତି ସୁରମା ପାଢ଼ୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଆ ଅସ୍ମିତାର ଏକ ଗୌରବମୟ ପ୍ରତୀକ ଥିଲେ ଏବଂ ତାଙ୍କ ତ୍ୟାଗ, ସମର୍ପଣ ଓ ନିଷ୍ଠା

0: ଅନୁପ୍ରାଣିତ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ପଣ୍ଡିତ ଗୋପବନ୍ଧୁ ଦାସ 1877 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଥିଲେ ଆଧୁନିକ ଯୁଗର ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ। ମାଲକାନଗିରି ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଡାକସେବା ଏବଂ ଡାକ ବିଭାଗ ବିଷୟରେ ଜନସଚେତନତା ସୃଷ୍ଟି ଲାଗି ଆଜି ବିଶ୍ୱ ଡାକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଗୋଟିଏ ଡାକ ନେଟୱାର୍କ ଅସୀମ ସମ୍ଭାବନା। 1969 ମସିହାରେ ଜାପାନର ଟୋକିଓଠାରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନର ଅଧିବେଶନରେ ଭାରତ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସର୍ବସମ୍ମତିକ୍ରମେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ଏହା ପୂର୍ବରୁ 1876 ମସିହା ଜୁଲାଇ 1 ତାରିଖରେ ଭାରତ ପ୍ରଥମ ଏସିଆ ଦେଶଗୁଡ଼ିକରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନର ସଦସ୍ୟ ହୋଇଥିଲା ଏବଂ 1854 ମସିହା ଅକ୍ଟୋବର ମାସ 1 ତାରିଖରେ ଭାରତ ସରକାର ଡାକ ପାଇଁ ଏକ ବିଭାଗ ପ୍ରତିଷ୍ଠା କରିଥିଲେ। କଲିକତାରେ ଭାରତର ପ୍ରଥମ ଡାକଘର ସ୍ଥାପନ କରାଯାଇଥିଲା। ବିଶ୍ୱର ସର୍ବାଧିକ ଡାକଘର ଭାରତରେ ଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ଆତ୍ମନିର୍ଭର ଭାରତ ସମ୍ପର୍କରେ।
1: ଭାରତର ଅର୍ଥନୀତି ଅଭିବୃଦ୍ଧି ସହ ନିଜସ୍ୱ ଉତ୍ପାଦନ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଆତ୍ମନିର୍ଭର ହୋଇ ଆମଦାନୀ ହ୍ରାସ କରିବା ପାଇଁ 2020 ମସିହା ମେ ମାସ 12 ତାରିଖରେ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଉତ୍ପାଦକୁ ପ୍ରୋହାହନ ଦେବା, ଦେଶର ଉଦ୍ୟୋଗୀ କୃଷକ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ସହାୟତା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହାର 5ଟି ମୁଖ୍ୟ ସ୍ତମ୍ଭ ହେଉଛି ଅର୍ଥନୀତି, ଭିତ୍ତିଭୂମି, ଆଧୁନିକ ବ୍ୟବସ୍ଥା, ଜନସଂଖ୍ୟା ଏବଂ ଚାହିଦା। ରାୟଗଡ଼ା ଜିଲ୍ଲାରେ ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବହୁ ଉଦ୍ୟୋଗୀ ଓ ଯୁବବର୍ଗ ଲାଭବାନ ହୋଇଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମର ହିତାଧିକାରୀ ସତ୍ୟଜିତ ହୋତା କହିଛନ୍ତି,
2: ସ୍କିମ୍ ଆମର ସିଡିଏସ୍ ଥ୍ରୁରେ ଇମ୍ପ୍ଲିମେଣ୍ଟ କରାଯାଉଛି। ଆମର ସବୁଠୁ ସଫଳତମ ସ୍କିମ୍ ହେଲା ପିଏମ୍ଇଜିପି ବା ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ, ଯୋଉଟାକି 2007 ମସିହାରୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅଛି। ଏଇ ଚଳିତ ଆର୍ଥିକ ବର୍ଷ ପାଇଁ ଏପର୍ଯ୍ୟନ୍ତ ଆମର ଟାର୍ଗେଟ୍ ଆସିନାହିଁ କିମ୍ବା ଅନୁମତି ପାଇନୁ, ପାଇଲା ପରେ ଆମେ ଆଉଥରେ ପୁନଃ ଆରମ୍ଭ କରୁ। ସେଠାରୁ ଏ ସ୍କିମ୍ ଅଣ୍ଡରରେ ପ୍ରତିବର୍ଷ ନ୍ୟୁନ 100ରୁ 120 ପର୍ଯ୍ୟନ୍ତ ଶିକ୍ଷିତ ଯୁବଗୋଷ୍ଠୀ ସେମାନଙ୍କର ଆତ୍ମନିଯୁକ୍ତି ପାଇଁ ଏବଂ ଅନ୍ୟକୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର ଶିଳ୍ପ ସଂସ୍ଥା, ବ୍ୟବସାୟିକ ସଂସ୍ଥା ଏବଂ ସେବା ଯୋଗାଣକାରୀ ସଂସ୍ଥା ବି ସ୍ଥାପନ କରିଥାନ୍ତି। ଏଥିରେ ସର୍ବାଧିକ 35% ପର୍ଯ୍ୟନ୍ତ ସବସିଡି ବ୍ୟବସ୍ଥା ଅଛି।
1: ନିଜ ଦେଶର ପ୍ରତିଭାକୁ ସୁଯୋଗ ଏବଂ ନୂତନ ଉଦ୍ୟୋଗକୁ ପ୍ରୋହାହନ ଦିଗରେ ଆଗେଇ ଚାଲିଲେ ଆତ୍ମନିର୍ଭର ଭାରତର ସଂକଳ୍ପ ଅଧିକ ସୁଦୃଢ଼ ହୋଇପାରିବ। ରାୟଗଡ଼ାରୁ ସୀମାଞ୍ଚଳ ପଣ୍ଡାଙ୍କ ରିପୋର୍ଟ ସହ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍କୃତିରେଖା ତାରଣୀୟ।
0: ନବରଙ୍ଗପୁର ଜିଲ୍ଲା ସିଏସ୍ଆଇଆର୍ ଆଇଏମ୍ଏମ୍ଟି ଅନୁଷ୍ଠାନ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଟେରାକୋଟା, ସ୍ୱଳ୍ପ ମୂଲ୍ୟରେ ବହୁମୁଖୀ ବାୟୋମାସ୍ ବେକେରୀ ଚୁଲା, ପାନୀୟ ଜଳ ବିଶୋଧନ ଆଦି ବିଭିନ୍ନ ବିଷୟ ଉପରେ ତାଲିମ ପ୍ରଦାନ କରାଯାଇଥିଲା। ମନୁଷ୍ୟ ଖାଦ୍ୟରେ ଅଣ୍ଡାର ପୌଷ୍ଟିକ ଗୁଣ ଏବଂ ସ୍ୱାସ୍ଥ୍ୟଗତ ଉପକାରିତା ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରରେ ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ପ୍ରୋଟିନ୍, ଯାହା ଶକ୍ତି ଯୋଗାଏ ଓ ସୁରକ୍ଷା ଦିଏ। ଭୁବନେଶ୍ୱରଠାରେ ଆଜି ରାଜ୍ୟସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ପାଳନ ହୋଇଯାଇଛି। ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବ୍ୟବସାୟିକ ଅଣ୍ଡାଦିଆ କୁକୁଡ଼ା ଯୋଜନାର ଶୁଭାରମ୍ଭ କରିଛନ୍ତି। ପାଣିପାଗ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲାଣ୍ଡ ଉପସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ଆସନ୍ତା ରବିବାର ସୁଦ୍ଧା ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିବ। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଡିଜିଟାଲ ଯୁଗର ପ୍ରତିବନ୍ଧକର ମୁକାବିଲା ପାଇଁ ଓଡ଼ିଶା ସୂଚନା ସେବା ନୂତନ ଜ୍ଞାନ, ଦୃଷ୍ଟିକୋଣ ଏବଂ ଉପକରଣ ସହ ବିକଶିତ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିଜ୍ଞାପନ ପରିଚାଳନାକୁ ଅଧିକ ସହଜ ସୁଗମ କରିବା ପାଇଁ ସଞ୍ଚାର ଆପ୍ର କଲେ ଉନ୍ମୋଚନ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଗୋଟିଏ ଡାକ ନେଟୱାର୍କ ଅସୀମ ସମ୍ଭାବନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଡାକ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା କେନ୍ଦ୍ର ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଗୋଟିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

സുനിലിപ്രാജിത കാഴ്ചക്രമ NCERT. ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ସୁଧା ମିଶ୍ର ଗାଇଛନ୍ତି କ୍ଷୀରଚନ୍ଦ୍ର ପୋଥଳଙ୍କ ରଚନାରୁ।

ଶୁଣିଲେ କେତୋଟି ଭକ୍ତି ଗୀତ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ଶିବାନୀ ଦାସ, ଗାଇଛନ୍ତି ସସ୍ମିତା ନାୟକଙ୍କ ରଚନାରୁ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟିଏ ସମୟ ବର୍ତ୍ତମାନ ସନ୍ଧ୍ୟା 6:30 କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ପ୍ରଚାର କରୁଛୁ ସୂଚନା ସମ୍ବାଦ କାର୍ଯ୍ୟକ୍ରମ।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି ହେଲୋ ବାରିପଦା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବରଟି ହେଉଛି 06792254105। ନମ୍ବରଟି ଆଉ ଥରେ କହି ରଖୁଛୁ 06792254105।

ମ୍ୟାଲେରିଆ ନ ହେବାର ଉପାୟ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିନ୍ତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନକର୍ମୀଙ୍କୁ ସହଜ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର।

ବାଲ୍ୟ ବିବାହ ନିଷେଧ ସୂଚନା ଏତଦ୍ୱାରା ଜନସାଧାରଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଏକୋଇଶ ବର୍ଷ ବୟସରୁ କମ୍ ବୟସର ପୁଅ ତଥା ଅଠର ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଆଣେ ତେଳେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ନିରାମୟ ଜୀବନଯାପନ କରିପାରିବା।

ଶୁଣିଲେ ସୂଚନା ସମ୍ବାଦ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମାଚାର ରିଲେ କରି ପ୍ରଚାର କରୁଅଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଜ୍ଞାପନ କରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

0: ପିଲା ତମ ଦେହ ଏବେ କେମିତି ଅଛି?
1: ଦିଦି ତମେ ଦେଇଥିବା ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
0: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
2: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରାଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡ଼ି କିମ୍ବା ଛଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହବ? ସମ୍ପୂର୍ଣ୍ଣ ମାଗଣା। ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ପ୍ରଭାବଶାଳୀ ସାମାଜିକ ଗଣମାଧ୍ୟମ ନୀତି ପ୍ରଣୟନ ହେବ କହିଲେ ମୁଖ୍ୟମନ୍ତ୍ରୀ। ପଞ୍ଚସଖା ଶିକ୍ଷା ସେତୁ ବୈଠକରେ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ 7,73,00,000 ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ। ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା। ଏବଂ ଭାରତୀୟ ବଂଶୋଦ୍ଭବ ନବନୀତମ୍ ନାଭି ପିଲ୍ଲେ ପାଇବେ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର। ଡିଜିଟାଲ ଯୁଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ସୂଚନା ଓ ସଞ୍ଚାର ପାଇଁ ଏକ ପ୍ରଭାବଶାଳୀ ସାମାଜିକ ଗଣମାଧ୍ୟମ ନୀତି ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ନିରବଚ୍ଛିନ୍ନ ଡିଜିଟାଲ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥା ଗଠନ କରାଯିବ। ଏହା ମାଧ୍ୟମରେ ମିଥ୍ୟା ତଥ୍ୟ ଗୁଜବର ମୁକାବିଲା ପାଇଁ ତଥ୍ୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଯେତେ ଆମେ ସରକାରୀ କାର୍ଯ୍ୟକ୍ରମକୁ, ସରକାରୀ ଯୋଜନାକୁ ଗ୍ରାଉଣ୍ଡକୁ ପହଞ୍ଚାଇବା ପାଇଁ ହେଲେ କ'ଣ ଭୂମିକା ସଂଯୋଗ କରିବାର, ଆଉ ତା ମାଧ୍ୟମରେ ନିଜେ ପହଞ୍ଚିବ, ଆପଣମାନଙ୍କ ମାଧ୍ୟମରେ ସେ ପହଞ୍ଚାଇ ପାରିବ, ଆଉ ସେଥିପାଇଁ INPR ବିଭାଗ ନିଶ୍ଚିତ ଭାବରେ ଅଧିକ ସ୍ୱଚ୍ଛତା, ଦକ୍ଷତା, ଗତିଶୀଳତା ନେଇପାରିବ। ସେଥିପାଇଁ ଏ ଓରିଏଣ୍ଟେସନ ପ୍ରୋଗ୍ରାମର ବହୁତ ବଡ଼ ଆବଶ୍ୟକତା।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟିଙ୍କୁ ସାକ୍ଷାତ କରି ରାଜ୍ୟ ବିକାଶର ପ୍ରାଥମିକତା ଏବଂ ପ୍ରମୁଖ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ସାକ୍ଷାତ ସମୟରେ ରାଜ୍ୟର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଜନକଲ୍ୟାଣକୁ ଅଧିକ ପ୍ରାଧାନ୍ୟ ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜନସାଧାରଣଙ୍କ ଆବଶ୍ୟକତା ପୂରଣ ଦିଗରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପ ଓ ପ୍ରସ୍ତାବିତ ପଦକ୍ଷେପ ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା। ଭୁବନେଶ୍ୱରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଏନ୍ ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ପଞ୍ଚସଖା ଶିକ୍ଷା ସେତୁର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର 29 ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଉନ୍ନତି ପାଇଁ 7,73,00,000 ଟଙ୍କାର 707 ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଚଳିତ ବୈଠକରେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ 2,57,00,000 ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ମିଳିଥିବା ଜଣାପଡ଼ିଛି। ପୁରାତନ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବା ପାଇଁ 2 ନୂତନ କାର୍ଯ୍ୟକ୍ରମ, ଆଲୁମିନି ପଡ଼କାଷ୍ଟ ଓ ଡିଷ୍ଟ୍ରିକ୍ଟ ସ୍ପଟ୍ଲାଇଟ୍ ଆରମ୍ଭ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସାମୁହିକ ସହଯୋଗ ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଗୁଣାତ୍ମକ ଶିକ୍ଷାର ପ୍ରୋତ୍ସାହନ ଏହି ବୈଠକର ଲକ୍ଷ୍ୟ ଥିଲା। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ଅପରାହ୍ନ 2-4 ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକ ଯାଞ୍ଚ କରାଯାଇ ସନ୍ଧ୍ୟା 5 ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲି ଦିନ 1 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା 14 ହ୍ୱାଇ ଆଇ ଷ୍ଟାଣ୍ଡ ସଭା ଅନୁଷ୍ଠିତ ହେବ। 15 ଦିନ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। 16 ଦିନ ଶପଥ ଗ୍ରହଣ ଉତ୍ସବ ହେବ। ସୂଚନା ଅନୁଯାୟୀ ରାଜ୍ୟର 328 ମହାବିଦ୍ୟାଳୟ ଏବଂ 13 ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ ନିର୍ବାଚନ ହେବ। 202 ମହାବିଦ୍ୟାଳୟ ଏବଂ 3 ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବଦଳରେ ଛାତ୍ର ସଂସଦ ପାଇଁ ଚୟନ କରାଯିବ। ନୟାଗଡ଼ ଜିଲ୍ଲା ରଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସେବା ସେତୁ ଅଭିଯାନ 2026 ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକାର ଆଇନଜୀବୀ ନବନୀତମ୍ ନାଭି ପିଲ୍ଲେ ଚଳିତ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଶାନ୍ତି ଏବଂ ଆନ୍ତର୍ଜାତିକ ଆଇନକୁ ପ୍ରୋତ୍ସାହନ କରିବା ଦିଗରେ ତାଙ୍କର ଅବଦାନ ପାଇଁ ଏହି ପୁରସ୍କାର ମିଳିବ। ଜାତିସଂଘ ମାନବ ଅଧିକାରର ପୂର୍ବତନ ମୁଖ୍ୟ ତଥା ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ପିଲେ ମାନବ ଅଧିକାର ଏବଂ ସମାନତା ପ୍ରସାର ଦିଗରେ ନିଜକୁ ନିୟୋଜିତ କରିଥିଲେ। 1941 ଡର୍ବାନ୍ ସହରରେ ଜନ୍ମଗ୍ରହଣ କରିଥିବା ନାଭି ପିଲେଙ୍କ ପିତାମାତା ତାମିଲ ଥିଲେ। ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ କରୁଥିବା ପ୍ରଥମ କୃଷ୍ଣକାୟ ମହିଳା। ପରବର୍ତ୍ତୀ ସମୟରେ ରୁଆଣ୍ଡାର ଆନ୍ତର୍ଜାତିକ ଅପରାଧିକ ଟ୍ରିବ୍ୟୁନାଲର ବିଚାରପତି ତଥା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। 2008 2014

0: 14 ପର୍ଯ୍ୟନ୍ତ ସେ ଜାତିସଂଘର ମାନବାଧିକାର ହାଇକମିଶନର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଡାକସେବା ଏବଂ ଡାକ ବିଭାଗ ବିଷୟରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଡାକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଗୋଟିଏ ଡାକ ନେଟୱାର୍କ ଅସୀମ ସମ୍ଭାବନା। ଶୁଣନ୍ତୁ ଏ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
1: ହାତରେ ଗୋଟିଏ ଚିଠି ଓ ସେଥିରେ ଭରି ରହିଥାଏ ଅନେକ ସ୍ମୃତି ଓ ଭାବନା। ସମୟ ବଦଳିଛି ଆଉ ଯୋଗାଯୋଗର ମାଧ୍ୟମ ମଧ୍ୟ ବଦଳିଛି। ଡାକର ସ୍ଥାନ ନେଇଛି ମୋବାଇଲ ମେସେଜ ଓ ଭିଡ଼ିଓ କଲ୍। ଗାଁରୁ ଗ୍ଲୋବ ଏବେ ଗୋଟିଏ କ୍ଲିକ୍ରେ ଯୋଗାଯୋଗ ସମ୍ଭବ ହୋଇପାରୁଛି। ହେଲେ ନିଜ ପ୍ରିୟ ପରିଜନ ଓ ଆତ୍ମୀୟଙ୍କ ଗୋଟିଏ ହାତଲେଖା ଚିଠିର ଗୁରୁତ୍ୱ ଏବେ ମଧ୍ୟ ରହିଛି।

0: ହାତଲେଖା ଚିଠିର ଗୁରୁତ୍ୱ ଏବେ ମଧ୍ୟ ରହିଛି। ଡାକବାଲା ଘର ସମ୍ମୁଖରେ ଚିଠି ଆସିଛି ବୋଲି କହିଦେଲେ ମନ ଭିତରେ ଅସୁମାରୀ ଭାବନା ଓ ଉନ୍ମାଦନା ସୃଷ୍ଟି ହୋଇଥାଏ। 1968 ମସିହାରେ ଜାପାନର ଟୋକିଓଠାରେ ୟୁନିଭର୍ସିଆଲ ପୋଷ୍ଟାଲ ୟୁନିୟନର ଅଧିବେଶନରେ ଭାରତ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସର୍ବସମ୍ମତିକ୍ରମେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। କଲିକତାରେ ଭାରତର ପ୍ରଥମ ଡାକଘର ସ୍ଥାପନ କରାଯାଇଥିଲା। ବିଶ୍ୱର ସର୍ବାଧିକ ଡାକଘର ଭାରତରେ ଥିବା ଜଣାପଡ଼ିଛି। ଡାକ କେବଳ ଚିଠି ପହଞ୍ଚାଏ ନାହିଁ, ପାଖରେ ପହଞ୍ଚାଇଥାଏ ବିଶ୍ୱାସ ଓ ସମ୍ପର୍କର ଅତୁଟ ଭାବନା। ଏହା କିଛି ଶବ୍ଦ ନୁହେଁ, କେବେ ଏହା ଅପେକ୍ଷାର ଅନ୍ତ ତ କେବେ ନୂଆ ଆଶାର ଆରମ୍ଭ। ଆକାଶବାଣୀ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣିଆ।
1: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଆସନ୍ତାକାଲି ପବିତ୍ର ମହାଳୟ ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେବେ। ବର୍ଷସାରା ମା ସିନ୍ଦୁରବର୍ଣ୍ଣା ରୂପେ ଦର୍ଶନ ଦେଉଥିବା ବେଳେ ମହାଳୟ ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ମଙ୍ଗଳ ଆଳତୀ ପରେ ସକାଳ 5 ଘଟିକା ସମୟରେ ଦ୍ୱାରପିଟା ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ବୌଦ୍ଧ ଜିଲ୍ଲାରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମିଳିତ ସ୍କ୍ୱାଡ୍ ଜୋସ୍ର ଶୁଭାରମ୍ଭ ହୋଇଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ତାଲିମ କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାରେ ପଞ୍ଜୀକୃତ 90% ଯକ୍ଷ୍ମା ରୋଗୀ ସୁସ୍ଥ ହୋଇସାରିଥିବା ସୂଚନା ମିଳିଛି। ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ପରିସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀମାନଙ୍କୁ ନେଇ ଏକ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତି ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ ଯୁବ ଭୋଟରମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ସେବାଜ୍ୟୋତି ଯାତ୍ରା ଅବସରରେ ଆଜି ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଦେଶର ସାମଗ୍ରିକ ବିକାଶ ପାଇଁ ଜନସାଧାରଣଙ୍କ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୀ ଜିଲ୍ଲା ସତ୍ୟବାଦୀସ୍ଥିତ କାଦୁଆ ଆଶ୍ରମଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 149ତମ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗ ଓ ଆଦର୍ଶ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ସେହିପରି କୋରାପୁଟସ୍ଥିତ ଗୋପବନ୍ଧୁ ପାର୍କଠାରେ ଉତ୍କଳମଣିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସମାଜସେବା, ସାମ୍ବାଦିକତା ଏବଂ ଓଡ଼ିଶା ଗଠନ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍କରଣ କରି ଅତିଥିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଏକ୍ ପେଡ୍ ମା କେ ନାମ ଏବଂ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମା'ଙ୍କ ସମ୍ମାନାର୍ଥେ ଗୋଟିଏ ଗଛ ଲଗାଇବା ସହ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରାଯାଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ଭବନଠାରେ ଜାତୀୟ ପୋଷଣ ମାସ, ଆମ ଅଙ୍ଗନବାଡ଼ି ଆମ ଦାୟିତ୍ୱ ଏବଂ ପୁଷ୍ଟିକର ମାଣ୍ଡିଆ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ନୋଡାଲ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ସେବା ସଂକଳ୍ପ ଅଭିଯାନ 2026 ଶ୍ରମିକ କଲ୍ୟାଣ ଓ ସାମାଜିକ ସୁରକ୍ଷା ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ସହ ନିବେଶକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଛତ୍ରପୁରସ୍ଥିତ ଶ୍ରୀଶୁକିଲ୍ଲା ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ପ୍ରଭାବଶାଳୀ ସାମାଜିକ ଗଣମାଧ୍ୟମ ନୀତି ପ୍ରଣୟନ ହେବ କହିଲେ ମୁଖ୍ୟମନ୍ତ୍ରୀ। ପଞ୍ଚସଖା ଶିକ୍ଷା ସେତୁ ବୈଠକରେ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ 7,73,00,000 ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ। ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା ଏବଂ ଭାରତୀୟ ବଂଶୋଦ୍ଭବ ନବନୀତମ ନାଭି ପିଲେ ପାଇବେ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଯକ୍ଷ୍ମାମୁକ୍ତ ଭାରତ ଗଠନରେ ସାମିଲ ହେଉଛନ୍ତି ଯୁବବର୍ଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନ ଅଧୀନରେ ସ୍ୱାସ୍ଥ୍ୟ ପାଇଁ ମିଳିତ ଗୋଷ୍ଠୀ ଜୋସ୍ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିଛନ୍ତି। ଯକ୍ଷ୍ମା ନିରାକରଣ ଦିଗରେ ଯୁବବର୍ଗଙ୍କୁ ସାମିଲ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ବିଭିନ୍ନ

0: ସମ୍ପ୍ରଦାୟ ମଧ୍ୟରେ ରୋଗ ଚିହ୍ନଟ ସମୟୋପଯୋଗୀ ଚିକିତ୍ସା ଏବଂ ପ୍ରାଦୁର୍ଭାବକୁ ହ୍ରାସ କରିବା ନେଇ ପଥ ଉନ୍ମୁକ୍ତ ହୋଇପାରିବ। ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ପାରମ୍ପରିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ଏବେ ଜନଭାଗିଦାରିତା ଆଡ଼କୁ ଗତିଶୀଳ ହେଉଛି। ଦେଶର ଯୁବବର୍ଗଙ୍କ ଦକ୍ଷତା ଅଙ୍ଗୀକାରବଦ୍ଧତା ଏବଂ ସମନ୍ୱିତ ପ୍ରୟାସ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଯକ୍ଷ୍ମା ନିରାକରଣ ନେଇ ସରକାରଙ୍କ ପ୍ରୟାସ ତୃଣମୂଳ ସ୍ତରରେ ପହଞ୍ଚିବା ସହଜ ହୋଇପାରିବ। ରୋଗୀ ଚିହ୍ନଟଠାରୁ ଆରମ୍ଭ କରି ଚିକିତ୍ସା ପ୍ରଦାନ ଏବଂ ଏହାକୁ ପ୍ରତିହତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ। ଏପରିକି କେତେକ କ୍ଷେତ୍ରରେ ରୋଗ ଚିହ୍ନଟ ନ ହୋଇ ଏବେ ମଧ୍ୟ ସମାଜରେ ବହୁ ଲୋକ ଜୀବନ ଅତିବାହିତ କରୁଛନ୍ତି। ଏହାର କାରଣ ହେଉଛି ସମ୍ବଳ ଓ ସଚେତନତାର ଅଭାବ। ଜୋସ୍ ଦଳଗୁଡ଼ିକ ଏହି ଛାୟା ରୋଗୀଙ୍କର ଚିହ୍ନଟ ତଥା ସେମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ପଦକ୍ଷେପ ଗ୍ରହଣ କରିବେ। ପ୍ରଥମ ପର୍ଯ୍ୟାୟରେ ଦେଶର 11 ରାଜ୍ୟର 55 ଜିଲ୍ଲାରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ପର୍ଯ୍ୟାୟକ୍ରମେ ଏହା ବିଭିନ୍ନ ପ୍ରାନ୍ତକୁ ସମ୍ପ୍ରସାରଣ କରାଯିବ। ଜୋସ୍ ଦଳଗୁଡ଼ିକ ଜିଲ୍ଲା ତଥା ବ୍ଲକ ସ୍ତରରେ ଡିଜିଟାଲ ଆଧାରିତ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିବେ। ଯୁବ ନେତୃତ୍ୱାଧୀନ ଏଭଳି ପଦକ୍ଷେପ ରୋଗ ଚିହ୍ନଟ ଚିକିତ୍ସା ଓ ନିରାକରଣ ଦିଗରେ ରହୁଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ। ପ୍ରଥମ ପର୍ଯ୍ୟାୟରେ 6,347 ଜୋସ୍ ଦଳ ଗଠନ କରାଯାଇଛି। ସେଥିରେ 31,429 ଜଣ ମୋ ଭାରତ ସ୍ୱେଚ୍ଛାସେବକ ଏବଂ 26,794 ଜଣ ଏନ୍ସିସି କ୍ୟାଡେଟ୍ ସାମିଲ ଅଛନ୍ତି। ଯକ୍ଷ୍ମା ହାରିବ, ଦେଶ ଜିତିବ ଏହି ଚିନ୍ତାଧାରାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରୟାସ କରୁଛନ୍ତି। ପ୍ରତି ଦଳରେ 5 ଜଣ ଲେଖାଏଁ ମୋ ଭାରତ ସ୍ୱେଚ୍ଛାସେବୀ ଓ ଏନ୍ସିସି କ୍ୟାଡେଟ୍ଙ୍କୁ ସାମିଲ କରାଯାଇଛି। ପ୍ରତି ବ୍ଲକ ଓ ୱାର୍ଡ ସ୍ତରରେ ଜଣେ ନିର୍ଦ୍ଦିଷ୍ଟ ସରକାରୀ ଅଧିକାରୀଙ୍କ ଅଧୀନରେ ଏହି ଦଳଗୁଡ଼ିକ କାର୍ଯ୍ୟ କରିବେ। ସମ୍ପ୍ରଦାୟ ସ୍ତରୀୟ ମୁଖପାତ୍ର ଭାବେ ସେମାନେ ଦାୟିତ୍ୱ ନିର୍ବାହ କରିବା ନେଇ ପରିକଳ୍ପନା ମଧ୍ୟ କରାଯାଇଛି। ଯକ୍ଷ୍ମା ରୋଗ ନେଇ ଲୋକଙ୍କ ମନରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବାରେ ସେମାନେ କାର୍ଯ୍ୟ କରିବେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ ଇତିମଧ୍ୟରେ ଭାରତରେ ଯକ୍ଷ୍ମା ପ୍ରାଦୁର୍ଭାବ 21% ହ୍ରାସ ପାଇଛି। ବିଶ୍ୱସ୍ତରରେ ଏହା 12% ହୋଇଥିବା ବେଳେ ଭାରତ ଏ କ୍ଷେତ୍ରରେ ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଯଥେଷ୍ଟ ଆଗରେ ରହିଛି। ସେହିଭଳି ଯକ୍ଷ୍ମା ରୋଗର ଚିକିତ୍ସାର ସୁଫଳ ବିଶ୍ୱସ୍ତରରେ 78% ରୋଗୀଙ୍କ ପାଖରେ ପହଞ୍ଚିଥିବା ବେଳେ ଭାରତରେ ଏହା 92% ରହିଛି। ଆକଳନ ଅନୁଯାୟୀ ଯକ୍ଷ୍ମା ରୋଗ ମୂଳୋତ୍ପାଟନ କ୍ଷେତ୍ରରେ ଭାରତର ଅଙ୍ଗୀକାରବଦ୍ଧତା ଆନ୍ତର୍ଜାତିକ କ୍ଷେତ୍ର ତୁଳନାରେ ଯଥେଷ୍ଟ ଆଗୁଆ ରହିଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଗ୍ରହଣ କରାଯାଉଥିବା ନିରନ୍ତର ତଥା ତ୍ୱରିତ ପଦକ୍ଷେପ ଉପଯୋଗୀ ସାବ୍ୟସ୍ତ ହୋଇଛି। ତେବେ ଏ କ୍ଷେତ୍ରରେ 100% ଲକ୍ଷ୍ୟ ହାସଲ କରିବାକୁ ହେଲେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହାର ପ୍ରାରମ୍ଭିକ ଭିତ୍ତିଭୂମି ହେଉଛି ଜୋସ୍ ବ୍ୟବସ୍ଥା। ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ରୋଗ ନିରାକରଣ ଦିଗରେ ବଡ଼ ଭୂମିକା ଗ୍ରହଣ କରୁଛି। ଜୋସ୍ ଦଳଗୁଡ଼ିକୁ ସ୍ୱତନ୍ତ୍ର ତାଲିମ ପ୍ରଦାନ ମାଧ୍ୟମରେ ଏ ଦିଗରେ କାର୍ଯ୍ୟ କରିବାକୁ ସରକାର ପ୍ରୟାସ କରୁଛନ୍ତି। ଏପର୍ଯ୍ୟନ୍ତ ଦେଶର 67,933 ପଞ୍ଚାୟତକୁ ଯକ୍ଷ୍ମାମୁକ୍ତ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। ସରକାର ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ସମ୍ପ୍ରଦାୟ ଏବଂ ଏ କ୍ଷେତ୍ର ସହିତ ଜଡ଼ିତ ଅନ୍ୟାନ୍ୟ ଅଂଶୀଦାରଙ୍କ ସମ୍ମିଳିତ ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ଯକ୍ଷ୍ମାମୁକ୍ତ ଭାରତ ଗଠନରେ ଯୁବବର୍ଗଙ୍କୁ ସାମିଲ କରିବାରେ ଜୋସ୍ ମଞ୍ଚ ଏକ ସମୟୋପଯୋଗୀ ପଦକ୍ଷେପ। ଏ କ୍ଷେତ୍ରରେ ଜନଭାଗିଦାରିତାକୁ ଏହା ଆହୁରି ସୁଦୃଢ଼ କରିବା ସହ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଅଧିକ ସୁଗମ ଓ ସହଜ ହୋଇପାରିବ। ଆସନ୍ତୁ ସାମୂହିକ ଉଦ୍ୟମ ମାଧ୍ୟମରେ ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନରେ ସାମିଲ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଯକ୍ଷ୍ମାମୁକ୍ତ ଭାରତ ଗଠନରେ ସାମିଲ ହେଉଛନ୍ତି ଯୁବବର୍ଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଏବଂ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ଆକାଶବାଣୀ ବାରିପଦା ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ 7:00। ପ୍ରଚାର କରୁଛୁ ଆଦିବାସୀ ସଂଗୀତ କାର୍ଯ୍ୟକ୍ରମ।
3: ଆଜିର ଆଦିବାସୀ ସଂଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର

ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ଜିତ୍ ବାହାନ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ସାଧାରଣତଃ ସମସ୍ତ ସମ୍ପ୍ରଦାୟର ଲୋକମାନେ ସୁଖ ଦୁଃଖରେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଠିକ୍ ସେହିପରି ମୁଣ୍ଡାରୀ ସମ୍ପ୍ରଦାୟର ଲୋକମାନେ ଯେକୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ବୁରୁବଙ୍ଗା, ଧରମଗରାମ ବା ପ୍ରକୃତି ନିକଟରେ ନିଜର ସୁଖ ଦୁଃଖ ଜଣାଇଥାନ୍ତି। ପ୍ରଥମ ଗୀତଟି ଏହି ମର୍ମର।

ଜିତ୍ ବାହାନ ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସୁନାରାମ ସିଂ, ସମନାଥ ସିଂ, ଶଙ୍କର ସିଂ, ରାମଚନ୍ଦ୍ର ସିଂ, ଶିବନାଥ ସିଂ, ରୈଦାସ ସିଂ, ସରସ୍ୱତୀ ସିଂ, ଗୁରୁବାରୀ ସିଂ ଏବଂ ରନ୍ଥମଣି ସିଂ। ମୁଣ୍ଡାରୀ ଭାଷା ଲିପିର ଜନ୍ମଦାତା ସ୍ୱର୍ଗତ ପଣ୍ଡିତ ରୈଦାସ ସିଂ ନାଗ ଏହି ଭାଷା ଓ ଲିପି ମାଧ୍ୟମରେ ମୁଣ୍ଡାରୀ ସମ୍ପ୍ରଦାୟର ଲୋକମାନଙ୍କୁ ଘରେ ଘରେ କିପରି ପରିଚିତ କରାଇଥିଲେ ଗୀତଟି ଏହି ମର୍ମର।

ଶୁଣିଲେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ନୂତନ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବା ସହ ନିଜର ଦକ୍ଷତା ବୃଦ୍ଧି କରିବାକୁ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକା ଆଇନଜୀବୀ ନଭନେଥମ୍ ନଭିଥୁଲେ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ। ତାଞ୍ଜାନିଆରେ ସଡ଼କ ଦୁର୍ଘଟଣାରେ 28 ଜଣଙ୍କ ମୃତ୍ୟୁ ଏବଂ ରାଞ୍ଚିଠାରେ ଭାରତ ୱେଷ୍ଟଇଣ୍ଡିଜ୍ 2020 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦ୍ରୁତ ବୈଶ୍ୱିକ ବିକାଶ

ଦୃଷ୍ଟିରୁ ଯୁବବର୍ଗ ନୂତନ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବା ସହ ନିରନ୍ତର ଭାବେ ସେମାନଙ୍କର ଦକ୍ଷତା ଉନ୍ନତି କରିବାର ଆବଶ୍ୟକତା ରହିଛି। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ 2026ର ଭାରତୀୟ ପ୍ରତିଯୋଗୀମାନଙ୍କ ସହ ମତ ବିନିମୟ କରି ଶ୍ରୀ ମୋଦି ଏହା କହିଛନ୍ତି। ବିଶ୍ୱ ମଞ୍ଚରେ ଭାରତୀୟ ପ୍ରତିଯୋଗୀମାନଙ୍କ କାର୍ଯ୍ୟ ଦକ୍ଷତାକୁ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦି ସେମାନଙ୍କୁ ଆନ୍ତର୍ଜାତିକ ବଜାର ଅନୁଯାୟୀ ଆବଶ୍ୟକୀୟ ଦକ୍ଷତାର ବିକାଶ ପାଇଁ ଆହ୍ୱାନ ଦେଇଛନ୍ତି। ସେମାନଙ୍କର ଅଭିଜ୍ଞତା ଏବଂ ପରାମର୍ଶ ଜରିଆରେ ଭାରତର ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥାର ବିକାଶ ପାଇଁ ସେ ପରାମର୍ଶ ଦେଇଛନ୍ତି। ଭାରତକୁ ଏକ ବିଶ୍ୱଶ୍ରେଣୀୟ ଦକ୍ଷ ମାନବ ସମ୍ବଳ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିନିମନ୍ତେ ଯୁବବର୍ଗଙ୍କ ସହଯୋଗର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଯୁବବର୍ଗଙ୍କ ସହ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଶିକ୍ଷାଗତ ଡିଗ୍ରୀ ସହିତ ବ୍ୟବହାରିକ ଜ୍ଞାନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏଥିନିମନ୍ତେ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରାଯାଇଥିଲା ବୋଲି ସେ କହିଛନ୍ତି। ବିଭିନ୍ନ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାନଗୁଡ଼ିକରେ ବହୁ ସଂଖ୍ୟକ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦିଆଯାଇପାରିଛି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ପ୍ରତିଯୋଗିତାରେ ତାଙ୍କର ରହିଥିବା ଅଭିଜ୍ଞତା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ବିଶ୍ୱ ମଞ୍ଚରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବାରୁ ସେମାନେ ନିଜକୁ ଗର୍ବିତ ମନେ କରିଥିଲେ। ଅଂଶଗ୍ରହଣକାରୀମାନେ ନୂତନ ଯନ୍ତ୍ରାଂଶ, ସଫ୍ଟୱେୟାର, ବୈଷୟିକ ବ୍ୟବସ୍ଥା ଏବଂ କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଚୀନ୍ର ସାଂଘାଇଠାରେ ଗତ ମାସ 22-27 ମଧ୍ୟରେ 48ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ 10ମ ସ୍ଥାନ ଅଧିକାର କରିଛି। ଭାରତୀୟ ଦଳ 6ଟି ରୌପ୍ୟ ପଦକ ଏବଂ ଉତ୍କର୍ଷ ପାଇଁ 20ଟି ପଦକ ଲାଭ କରିଛି। ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକା ଆଇନଜୀବୀ ନଭନେଥମ୍ ନଭି ପିଲେ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଶାନ୍ତି ଏବଂ ଆନ୍ତର୍ଜାତିକ ଆଇନକୁ ପ୍ରୋତ୍ସାହନ କରିବା ଦିଗରେ ତାଙ୍କର ଅବଦାନ ପାଇଁ ଏହି ପୁରସ୍କାର ମିଳିବ। ଜାତିସଂଘ ମାନବ ଅଧିକାରର ପୂର୍ବତନ ମୁଖ୍ୟ ତଥା ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ପିଲେ ବର୍ଣ୍ଣ ବୈଷମ୍ୟବାଦ ମଧ୍ୟରେ ବଢ଼ିଥିଲେ ଏବଂ ସେ ବର୍ଣ୍ଣ ବୈଷମ୍ୟ ବିରୋଧୀ କର୍ମୀମାନଙ୍କ ସପକ୍ଷରେ କାର୍ଯ୍ୟ କରିଥିଲେ। ସେ ମାନବ ଅଧିକାର ଏବଂ ସମାନତା ପ୍ରସାର ଦିଗରେ ନିଜକୁ ନିୟୋଜିତ କରିଥିଲେ। 1941 ଡର୍ବାନ୍ ସହରରେ ଜନ୍ମଗ୍ରହଣ କରିଥିବା ନଭି ପିଲେଙ୍କ ପିତାମାତା ତାମିଲ ଥିଲେ। ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ କରୁଥିବା ପ୍ରଥମ କୃଷ୍ଣକାୟ ମହିଳା। ପରବର୍ତ୍ତୀ ସମୟରେ ସେ ରୁଆଣ୍ଡାର ଆନ୍ତର୍ଜାତିକ ଅପରାଧିକ ଟ୍ରିବ୍ୟୁନାଲର ବିଚାରପତି ତଥା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। 2008-2014 ପର୍ଯ୍ୟନ୍ତ ସେ ଜାତିସଂଘର ମାନବାଧିକାର ହାଇକମିଶନର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ବିଶ୍ୱର ସବୁଠାରୁ ସମ୍ମାନଜନକ ପୁରସ୍କାର ଭାବେ ନୋବେଲ ଶାନ୍ତି ପୁରସ୍କାରକୁ ବିବେଚନା କରାଯାଏ। ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାରର 125ତମ ବାର୍ଷିକୀ ପାଳନ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଝାଡ଼ଖଣ୍ଡର ଦେଓଘର ଗସ୍ତ କରିବେ। ଏହି ଗସ୍ତ କାଳରେ ଉପରାଷ୍ଟ୍ରପତି ନିଖିଳ ଭାରତ ଚିକିତ୍ସା ବିଜ୍ଞାନ ସଂସ୍ଥାନ ଏମ୍ସ ଦେଓଘରର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ। ଉପରାଷ୍ଟ୍ରପତି ମଧ୍ୟ ଦେଓଘରସ୍ଥିତ BBMT ହସ୍ପିଟାଲଠାରେ ସୈନ୍ୟ ସମ୍ପର୍କ ମେଳା ପରିଦର୍ଶନ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଏବଂ ଇଥିଓପିଆ ମଧ୍ୟରେ ରଣନୈତିକ ଭାଗିଦାରିତା ସମ୍ପର୍କ ମୂଲ୍ୟବୋଧ ସାର୍ବଜନୀନ ଆକାଂକ୍ଷା ଏବଂ ଐତିହାସିକ ଦକ୍ଷିଣ ଦକ୍ଷିଣ ରାଷ୍ଟ୍ର ମଧ୍ୟରେ ଏକତା ବଜାୟ ରଖିବା ଉପରେ ପର୍ଯ୍ୟବେସିତ। ଡକ୍ଟର ଜୟଶଙ୍କର ଆଦିସ୍ ଆବାବାଠାରେ ଇଥିଓପିଆ ପ୍ରତିପକ୍ଷ ଜେଡିଓନ୍ ଦିମୋଥିୟସ୍ ହେସେବେନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଜୟଶଙ୍କର କହିଛନ୍ତି ଉଭୟଙ୍କ ମଧ୍ୟରେ ଆଲୋଚନା ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ପୁଞ୍ଜିନିବେଶ, ଭିତ୍ତିଭୂମି, ସାମୁଦ୍ରିକ ସୁରକ୍ଷା, ପ୍ରଯୁକ୍ତି ବିଦ୍ୟା ଏବଂ ସଂସ୍କୃତି ସମ୍ପର୍କିତ ବିକାଶମୂଳକ ପ୍ରକଳ୍ପ ନେଇ ଆଲୋଚନା ହୋଇଛି। ଉଭୟ ବୈଶ୍ୱିକ ବିକାଶ, ଭାରତ ଆଫ୍ରିକା ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ

0: ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ସେମି କଣ୍ଡକ୍ଟର ଅଭିଯାନ ମାଧ୍ୟମରେ ଦେଶରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଆଧୁନିକ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସେମି କଣ୍ଡକ୍ଟର ହେଉଛି ଏକ ଗଠନମୂଳକ ପଦକ୍ଷେପ ଏବଂ ଅର୍ଥନୈତିକ ଶକ୍ତି କେନ୍ଦ୍ରର ଭିତ୍ତିଭୂମି। ସେମି କଣ୍ଡକ୍ଟର କୃତ୍ରିମ ବୁଦ୍ଧିମତା, ଟେଲି ଯୋଗାଯୋଗ, ବୈଦ୍ୟୁତିକ ଯାନବାହନ ଚଳାଚଳ, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଶକ୍ତି ଯୋଗାଇଥାଏ। ଗତ 2 ବର୍ଷ ମଧ୍ୟରେ ବିଶ୍ୱ ସେମି କଣ୍ଡକ୍ଟର ବଜାର 20%-ରୁ ଉର୍ଦ୍ଧ୍ୱ ବୃଦ୍ଧି ପାଇଛି। ଦେଶର 6 ରାଜ୍ୟରେ 12 ସେମି କଣ୍ଡକ୍ଟର ପ୍ରକଳ୍ପ ଅନୁମୋଦିତ ହୋଇଛି। ସେଥିରେ 1,64,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜିନିବେଶ କରାଯାଇଛି। ନୂଆଦିଲ୍ଲୀଠାରେ ସେମିକନ୍ ଇଣ୍ଡିଆ 2026 ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,
1: ଭାରତ ହର ବୋ କଦମ ଉଠା ରହା ହେ ଜୋ ହମେ ସେମି କଣ୍ଡକ୍ଟର ଇଣ୍ଡଷ୍ଟ୍ରି କା ଏକ ପ୍ରିଫର୍ଡ ଡେଷ୍ଟିନେସନ ବନାଏ। ଭାରତ ମଦର ଅଫ ଡେମୋକ୍ରେସି ହେ। କୁଛ ବର୍ଷ ପହଲେ ହି ହମାରେ ସମ୍ବିଧାନ କୋ 75 ସାଲ ହୁଏ। ଐସା ଦେଶ ଜବ ଏକ କ୍ରିଟିକାଲ ଇଣ୍ଡଷ୍ଟ୍ରି ମେ ସଫଲ ହୋତା ହେ ତୋ ଇସସେ ପୁରି ଦୁନିଆ କି ସପ୍ଲାଇ ଚେନ କୋ ତାକତ ମିଲତି ହେ।
0: ତାମିଲନାଡୁର ମଦୁରନ୍ତକମ୍ ଏବଂ ଧାରାପୁରମ୍ ବିଧାନସଭା ଆସନ ଲାଗି ହୋଇଥିବା ଉପନିର୍ବାଚନରେ ଶାସକ ତାମିଲାଗା ଭେଟ୍ରି କାଜାଗାମ ଟିଭିକେ ଦଳ ବିଜୟୀ ହୋଇଛି। ମଦୁରନ୍ତକମ୍ରେ ଟିଭିକେ ପ୍ରାର୍ଥୀ କେ ମାରାଗାଥମ୍ କୁମାରେଭେଲ ଡିଏମ୍କେ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ସେହିପରି ଧାରାପୁରମ୍ ଆସନରେ ଟିଭିକେ ପ୍ରାର୍ଥୀ ପି ସତ୍ୟବାମା ଡିଏମ୍କେ ପ୍ରାର୍ଥୀଙ୍କୁ 9,471 ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ତାଞ୍ଜାନିଆରେ ଆଜି ସକାଳେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ହେବା ଫଳରେ 28 ଜଣଙ୍କର ମୃତ୍ୟୁ ହୋଇଛି। ମୋରଗୋରା ଦାର୍ ଏ ସାଲେମ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ଦାର୍ ଏ ସାଲେମରୁ ଏମ୍ବାଏ ଅଭିମୁଖେ ଯାତ୍ରା କରୁଥିଲା। ଦୁର୍ଘଟଣାରେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ମୋଟ ରାଜ୍ୟ ଘରୋଇ ଉତ୍ପାଦ GSDP ପାଇଁ ଚିଠା ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ 2022-23 ବର୍ଷକୁ ଭିତ୍ତି କରି ବ୍ୟୟ ଆକଳନ କରାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟୟ ଆକଳନରେ GSDPରେ ସମାନତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ନୂତନ ମାର୍ଗଦର୍ଶିକାର ଲକ୍ଷ୍ୟ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଡିସେମ୍ବର 2026 ସେସନର UGC ନେଟ୍ ଲାଗି ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଯୋଗ୍ୟ ପ୍ରାର୍ଥୀମାନେ ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସରସିପ୍ ବା PhD ଲାଗି NTAର ୱେବସାଇଟ୍ UGCNET.NTA.NIC.in ମାଧ୍ୟମରେ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଏହା ଆସନ୍ତା 28 ପର୍ଯ୍ୟନ୍ତ ଜାରି ରହିବ। ଏଥିଲାଗି ଡିସେମ୍ବର 14-19 ମଧ୍ୟରେ ପରୀକ୍ଷା କରାଯିବ ଏବଂ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ରୁ ବିସ୍ତୃତ ତଥ୍ୟ ପାଇପାରିବେ ବୋଲି NTA କହିଛି। ରାଞ୍ଚିଠାରେ ଭାରତ ୱେଷ୍ଟଇଣ୍ଡିଜ୍ ଚଳିତ ପୁରୁଷ 2020 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଜାରି ରହିଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ 8 ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ସହ ନିଜର ଦକ୍ଷତା ବୃଦ୍ଧି କରିବାକୁ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକା ଆଇନଜୀବୀ ନଭନେଥମ୍ ନଭି ପିଲ୍ଲେ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ। ତାଞ୍ଜାନିଆରେ ସଡ଼କ ଦୁର୍ଘଟଣାରେ 28 ମୃତ୍ୟୁ ଏବଂ ରାଞ୍ଚିଠାରେ ଭାରତ ୱେଷ୍ଟଇଣ୍ଡିଜ୍ 2020 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଜାରି ରହିଛି। ସମ୍ବାଦ ଶେଷ ହେଲା।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାର ବିଷୋଇ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ସୁଖରେ ହସିବାକୁ ସାଙ୍ଗ ଦରକାର, ହେଲେ ଦୁଃଖରେ ହାତ ବଢ଼ାଇବାକୁ ଯିଏ ଆଗେଇ ଆସେ ସେ ହିଁ ପ୍ରକୃତ ବନ୍ଧୁ। ଆଉ ଏହି ବନ୍ଧୁତା ଯେତେବେଳେ 2 ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ନ ରହି 2 ସମ୍ପୂର୍ଣ୍ଣ ଗାଁକୁ ଗୋଟିଏ ସମ୍ପର୍କରେ ବାନ୍ଧିଦିଏ ସେତେବେଳେ ତାହା ପାଲଟିଯାଏ ଏକ ଅନନ୍ୟ ସାମାଜିକ ପରମ୍ପରା। ନବରଙ୍ଗପୁର ଓ ପୂର୍ବ

0: ଅବିଭକ୍ତ କୋରାପୁଟ ଅଞ୍ଚଳର ଲୋକ ଜୀବନରେ ଏଭଳି ଗାଁ ଗାଁର ମୈତ୍ରୀ ସମ୍ପର୍କକୁ ସ୍ଥାନୀୟ ଭାବେ ମିତ ଗାଁ କିମ୍ବା ସଂଗାତ ଗାଁ ବୋଲି କୁହାଯାଏ। ଏହି ପରମ୍ପରାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ଚଳିତ ବନ୍ୟା ସମୟରେ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଦୁଗୁଲାହାଣ୍ଡି ଗାଁ ବନ୍ୟା ଜଳରେ ପ୍ରଭାବିତ ହୋଇ ଦୁର୍ଦ୍ଦିନ ମଧ୍ୟରେ ଥିବାବେଳେ ନିଜ ମିତ ଗାଁକୁ ଭୁଲି ନଥିଲେ କୋରାପୁଟ ଜିଲ୍ଲା କୋଟପାଡ଼ର ଅଙ୍କୋଲା ଗ୍ରାମବାସୀ। ବିପଦ ସମୟରେ ସମ୍ପର୍କର ଦାୟିତ୍ୱ ନିଭାଇବାକୁ ସେମାନେ ଦୁଗୁଲାହାଣ୍ଡିରେ ପହଞ୍ଚିଥିଲେ। ସାଙ୍ଗରେ ଥିଲା ଜରୁରୀ ରିଲିଫ ସାମଗ୍ରୀ, ଶୁଖିଲା ଖାଦ୍ୟ, କମ୍ବଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ। ତେବେ ଏସବୁଠାରୁ ବଡ଼ ଥିଲା ଆମେ ଅଛୁ ବୋଲି ଦେଇଥିବା ଆଶ୍ୱାସନା। ଦୁଗୁଲାହାଣ୍ଡି ଗ୍ରାମବାସୀ ମଧ୍ୟ ଅଙ୍କୋଲାରୁ ଆସିଥିବା ନିଜ ମିତ ଗାଁର ଲୋକଙ୍କୁ ଶ୍ରଦ୍ଧା ଓ ଆତ୍ମୀୟତାର ସହ ସ୍ୱାଗତ କରିଥିଲେ। ବନ୍ୟାରେ ଘରଦ୍ୱାର, ଜୀବନ ଜୀବିକା ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥିବା ବେଳେ ଦୂର ଗାଁରୁ ଆସିଥିବା ଏହି ସହାୟତା ସେମାନଙ୍କ ପାଇଁ କେବଳ ରିଲିଫ ନଥିଲା, ଏହା ଥିଲା ସମ୍ପର୍କ ଏବେ ବି ଜୀବନ୍ତ ଥିବାର ଏକ ଅନୁଭବ। ମିତ ଗାଁର ସମ୍ପର୍କ କେବଳ ବିପଦ ବେଳେ ସୀମିତ ରହେ ନାହିଁ। ଠାକୁରାଣୀ ଯାତ୍ରା, ପର୍ବପର୍ବାଣୀ, ବାହାଘର, ଭୋଜିଭାତ କିମ୍ବା ସୁଖ ଦୁଃଖ, ସାମାଜିକ ଓ ଧାର୍ମିକ କାର୍ଯ୍ୟ ଅବସରରେ ମିତ ଗାଁର ଲୋକଙ୍କ ମଧ୍ୟରେ ଯାତାୟତ ଓ ସହଯୋଗର ପରମ୍ପରା ରହିଥିବା କୁହାଯାଏ। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଗୁରୁବାରୁ ମାଝି କହିଛନ୍ତି,
1: ଏବେ ମଧ୍ୟ ସେ ବନ୍ୟା ପରିସ୍ଥିତିରେ ଘର ଦ୍ୱାର ଭାଙ୍ଗି ଯାଇଛି, ତାକୁ ମଧ୍ୟ ଆମ ସଂଗାତକୁ ସାହାଯ୍ୟ କରିବା ବୋଲିକିନା ସେ ଗାଁରେ ଯାଇକିନା ସବୁଯାକ ଆମେ ସଜଡ଼ା ସଜାଡ଼ି କରୁଛୁ। ଆମେ
0: ଗୋଟିଏ ଗାଁର ଖୁସିରେ ଅନ୍ୟ ଗାଁରେ ଖୁସି ମନାଯାଏ, ଗୋଟିଏ ଗାଁର ଦୁଃଖରେ ଅନ୍ୟ ଗାଁ ଦୁଃଖୀ ହୋଇଥାଏ। ଭୌଗୋଳିକ ସୀମା ଏହି ସମ୍ପର୍କରେ ବାଧକ ହୋଇନଥାଏ। ନବରଙ୍ଗପୁର ଓ କୋରାପୁଟ ଦୁଇଟି ପୃଥକ ଜିଲ୍ଲା ହୋଇଥିଲେ ମଧ୍ୟ ଲୋକଙ୍କ ସାମାଜିକ ଓ ସାଂସ୍କୃତିକ ଯୋଗାଯୋଗର ଏହି ପରମ୍ପରା ସୀମାରେଖାକୁ ଅତିକ୍ରମ କରିଛି। କୋରାପୁଟ ଜିଲ୍ଲାରେ ପରଜା, ଗଡ଼ବା, କନ୍ଧ ସମେତ ଅନେକ ଆଦିବାସୀ ସମୁଦାୟର ବିବିଧ ସାମାଜିକ ଓ ସାଂସ୍କୃତିକ ପରମ୍ପରା ଆଜି ବି ଜୀବନ୍ତ ରହିଛି। କୋରାପୁଟ ଅଞ୍ଚଳର ସାମୂହିକ ସାଂସ୍କୃତିକ ଜୀବନରେ ଗାଁ ଓ ସମୁଦାୟର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ଆଜିର ଦ୍ରୁତ ବଦଳୁଥିବା ସମୟରେ ରକ୍ତ ସମ୍ପର୍କ ବାହାରେ ଏପରି ସାମାଜିକ ସମ୍ପର୍କର ମୂଲ୍ୟ ଆହୁରି ବଢ଼ିଯାଏ। ଦୁଗୁଲାହାଣ୍ଡିର ବନ୍ୟା ସମୟରେ ଅଙ୍କୋଲା ଗ୍ରାମବାସୀ ପହଞ୍ଚିବା ଏହି ପରମ୍ପରାକୁ ପୁଣି ଥରେ ଆଖି ଆଗରେ ଆଣିଛି। ଦୁଗୁଲାହାଣ୍ଡି ଓ ଅଙ୍କୋଲାର ଏହି ସମ୍ପର୍କ ତେଣୁ କେବଳ ବନ୍ୟା ସମୟର ସହାୟତାର ଘଟଣା ନୁହେଁ ବୋଲି କହିଛନ୍ତି ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ।
2: ଆମେ ଯେତେବେଳେ ରିଲିଫ ଧରିକି ଏବଂ ସମୀକ୍ଷା କରିବାକୁ ସେ ବୁଲୁଥିଲୁ ନବରଙ୍ଗପୁର ଜିଲ୍ଲାର ଦୁଗୁଲାହାଣ୍ଡି, ତାଙ୍କର ଯୋଉ ସଂଗାତ ଗାଁ ମିତ ଗାଁ ସେ କୋରାପୁଟ ଜିଲ୍ଲାର ଅଙ୍କୋଲାର ପୁରା ଗାଁଟା ସାରା ଲୋକ ଆସିଲେ ଏବଂ ଗାଁରୁ ତିନିଟା ଗାଡ଼ିରେ ସେମାନେ କମ୍ବଳ, ଚୁଡ଼ା, ପନିପରିବା, ଯାବତୀୟ ଜିନିଷ ଯାହା ଯାହା ଆବଶ୍ୟକ ଘର ଚଳିବା ପାଇଁ ଡ୍ରେସ୍ ପଟା ମଧ୍ୟ ଧରିକରି ଆସିଲେ। ଏମିତି ଅନେକ ଗାଁ ମୁଁ ଦେଖିଛି।
0: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ସରକାରଙ୍କ ସେବା ସଂକଳ୍ପ ଯୋଜନା ମାଧ୍ୟମର 9ଟି ପଞ୍ଚାୟତରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଛି। ଏହି ପଥପ୍ରାନ୍ତ ନାଟକ ମାଧ୍ୟମରେ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ବିଷୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି। ପୋଷଣ ମାସ 2026 ଅବସରରେ ଶିଶୁମାନଙ୍କର ସାମଗ୍ରିକ ବିକାଶ, ପୁଷ୍ଟିକର ଖାଦ୍ୟ ଏବଂ ମାତୃ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଭିନ୍ନ ସଚେତନତାମୂଳକ ପ୍ରତିଯୋଗିତା, ନବରଙ୍ଗପୁରର ଏଲ୍ସି ବିଦ୍ୟାଳୟ ଓ ନବରଙ୍ଗପୁର ମହାବିଦ୍ୟାଳୟ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ପଞ୍ଚାୟତ ଗୋରାମ୍ଭା ଗାଁରେ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି। ପଞ୍ଚାୟତରାଜ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜଳର ଗୁରୁତ୍ୱ, ସଂରକ୍ଷଣ ଓ ସୁବିନିଯୋଗ ଉପରେ ଗୁରୁତ୍ୱ ଦେଇ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଶୁଣିଲେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ପ୍ରଭାତୀ କୁମାର ବିଷୋଇ ଏବଂ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
4: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ପ୍ରକୃତିର ନୈସର୍ଗିକ ପରିବେଶ ଭିତରେ ଗଢି ଉଠିଛି ଭିତରକନିକା ଜାତୀୟ ଉଦ୍ୟାନ ଠାରୁ ଆରମ୍ଭ କରି ନନ୍ଦନ କାନନ ଜାତୀୟ ଉଦ୍ୟାନ ପର୍ଯ୍ୟନ୍ତ। ଆହୁରି ମଧ୍ୟ ଗଢି ଉଠିଛି ସାତକୋଶିଆ ଅଭୟାରଣ୍ୟ ଠାରୁ ଭିତରକନିକା ଅଭୟାରଣ୍ୟ ଯାଏ ସବୁଠି ଚାଲିଛି ବନ୍ୟଜନ୍ତୁ ମାନଙ୍କ ଉନ୍ନତି ତଥା ସୁରକ୍ଷା ପାଇଁ ପଦକ୍ଷେପ। ଆମ ରାଜ୍ୟର ଜଙ୍ଗଲରେ ମୁଖ୍ୟତଃ ବାଘ, ଭାଲୁ, ହାତୀ, ହରିଣ, ମାଙ୍କଡ, ସମ୍ବର, ଠେକୁଆ, ବାରା, ନେଉଳ, ଚିତାବାଘ, ବହୁରୂପୀ ଏଣ୍ଡୁଅ ଏମିତି ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାଆନ୍ତି। ଏଠାରେ ଦେଖାଯାଉଥିବା ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀ ଏବଂ ସରୀସୃପ ଉପରେ ଆସନ୍ତୁ ଟିକେ ନଜର ପକେଇବା। ଓଡ଼ିଶାର ଜଙ୍ଗଲରେ 473 ପ୍ରଜାତିର ପକ୍ଷୀ, 110 ପ୍ରଜାତିର ସରୀସୃପ, 86 ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, 20 ପ୍ରକାରର ଉଭୟଚର ପ୍ରାଣୀ ଏବଂ 3 ପ୍ରଜାତିର କୁମ୍ଭୀର ଦେଖାଯାଇଥାନ୍ତି। ମାତ୍ର ବଡ଼ ଦୁଃଖର କଥା ହେଉଛି ଯେ ଏହି ବନ୍ୟଜନ୍ତୁ ମାନଙ୍କର ସଂଖ୍ୟା ଧୀରେ ଧୀରେ ହ୍ରାସ ହେବାରେ ଲାଗିଛି, ଯାହା ପ୍ରତ୍ୟକ୍ଷ ଭାବରେ ଆମ ପରିବେଶ ତଥା ପ୍ରାକୃତିକ ପର୍ଯ୍ୟାବରଣ ପାଇଁ ବିପଦ ସୃଷ୍ଟି କରି ଚାଲିଛି। ବନ୍ୟପ୍ରାଣୀ ଆମ ପରିବେଶର ଗୋଟିଏ ଅଙ୍ଗ। ଯଦି ଆମେ ଜଙ୍ଗଲକୁ ସୁରକ୍ଷିତ ରଖିପାରିବା ତାହେଲେ ଆମର ବନ୍ୟପ୍ରାଣୀ ମଧ୍ୟ ସୁରକ୍ଷିତ ରହିପାରିବେ। ଏଥିପାଇଁ ବନ ସୁରକ୍ଷା ସମିତି ଏବଂ ଜନସାଧାରଣଙ୍କର ସକ୍ରିୟ ସହଯୋଗ ତଥା ସରକାରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏମାନଙ୍କ ସଂରକ୍ଷଣକୁ ଗୁରୁତ୍ୱ ଦେବା ଉଚିତ। ଏହା ବ୍ୟତୀତ ବନ୍ୟପ୍ରାଣୀ ମାନଙ୍କର ଆବାସ ସ୍ଥଳୀକୁ ସୁରକ୍ଷା ଦେବା ସହିତ ବିଭିନ୍ନ ବନଖଣ୍ଡ ଏବଂ ବନାଞ୍ଚଳ ସ୍ତରରେ ଜନସଚେତନତା ସୃଷ୍ଟି ହେବା।

0: ଆଲୋକରେ ଆଲୋଚନା କରୁଛନ୍ତି ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଦୁର୍ଗା ମାଝି। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା ବନ୍ୟଜନ୍ତୁ ସଂରକ୍ଷଣ।
1: ବିମଳ ବାବୁ ଆପଣଙ୍କୁ ସ୍ୱାଗତ କରୁଛୁ ବନାନୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ସମସ୍ତ ଶ୍ରୋତବନ୍ଧୁଙ୍କୁ ମଧ୍ୟ ମୋର ନମସ୍କାର।
1: ତେବେ ଗୋଟେ ଉପାଦ୍ୟ ବିଷୟବସ୍ତୁ, କାହିଁକି ନା ବନାନୀରେ ଅନେକ ଥର ଆମେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ହଉ ବା ଜଙ୍ଗଲର ସଂରକ୍ଷଣ ହଉ ଅନେକ କଥା ଆମେ ଆଲୋଚନା କରୁଛୁ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମ ଭିତରେ ସଚେତନତା, କିଭଳି ଭାବରେ ଜଙ୍ଗଲର ସ୍ଥିତି ହଉ ବା ବନ୍ୟପ୍ରାଣୀର ସ୍ଥିତି ହଉ ଆମେ ତାକୁ କେମିତି ସୁରକ୍ଷିତ ଭାବରେ ସଂରକ୍ଷିତ କରି ରଖିପାରିବା। ତେବେ ସେଇ ଦୃଷ୍ଟିକୋଣରୁ ଏ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେବେ ପ୍ରଥମେ ଶ୍ରୋତାବନ୍ଧୁମାନଙ୍କୁ ଆମେ କହି ରଖିବା, ଏ ଯେଉଁ ବନ୍ୟପ୍ରାଣୀ ସଂରକ୍ଷଣ କଥା କହୁଛେ, ଏହା କେତେ ଗୁରୁତ୍ୱପୂର୍ଣ୍ଣ ବା ଏହାର ଆବଶ୍ୟକତା କ'ଣ ରହିଛି, ସେ ବିଷୟରେ ଟିକେ ଆପଣ ଧାରଣା ଦେବେ କି?
2: ଦେଖନ୍ତୁ, ଆମର ଏଇ ଯେଉଁ ପୃଥିବୀ ପୃଷ୍ଠ ରହିଛି ଏଥିରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି।
1: ଆଜ୍ଞା,
2: ଏଇ ଅଧିକାରଟାକୁ ସାବ୍ୟସ୍ତ କରିବା ପାଇଁ ଆମର ମଣିଷମାନଙ୍କର ଦାୟିତ୍ୱ ଅଧିକା ରହିଛି।
1: ଆଚ୍ଛା,
2: କାହିଁକିନା ଆମର ସୃଷ୍ଟିରେ ଆମେ ସବୁଠୁ ବୁଦ୍ଧିମାନ ଜୀବ, ଆମର ଭୋଗ୍ୟବାଦୀ ଜୀବନ ଶୈଳୀରେ ଅନେକ ବନ୍ୟଜୀବ ପରୋକ୍ଷ ପ୍ରତ୍ୟକ୍ଷ ଭାବରେ ଧ୍ୱଂସାଭିମୁଖୀ ହେଉଛନ୍ତି। ମଣିଷ ଥିଲା ମାନେ ଏଗ୍ରିକଲଚର ବା କୃଷି ଶିଖିନଥିଲା, ସେତେବେଳେ ବଣ ଜଙ୍ଗଲରେ ବୁଲୁଥିଲା, ଶିକାର କରି ଖାଉଥିଲା, ସେତେବେଳେ ଆମେ ଡିସଆଡଭାଣ୍ଟେଜ ପୋଜିସନରେ ଥିଲୁ।
1: ଆଚ୍ଛା,
2: କିନ୍ତୁ ଏଇ ଯେଉଁ ଲୁହାର ଆବିଷ୍କାର, ତା ଦେହରେ ଅସ୍ତ୍ରଶସ୍ତ୍ର ତିଆରି, ଅଗ୍ନିର ବ୍ୟବହାର, ଏଗୁଡ଼ାକ ହେଲା ପରେ ଆଉ ଆସ୍ତେ ଆସ୍ତେ ଆପଣଙ୍କର ଯେତେବେଳେ ଶିକାର କରିବା ପାଇଁ ବିଭିନ୍ନ ଉପକରଣ ମଧ୍ୟ ଡେଭଲପ୍ କଲା,
1: ନିଜ ପାଇଁ ନିଜ ବଞ୍ଚିବା ପାଇଁ,
2: ନିଜ ପାଇଁ ମଣିଷ ଯେତେବେଳେ ନିଜେ ନିଜେ ଡେଭଲପ୍ କଲା, ସେତେବେଳେ ବନ୍ୟଜୀବମାନଙ୍କର ଅବକ୍ଷୟ ଆରମ୍ଭ ହେଲା।
1: ଆଚ୍ଛା,
2: ଗୁଡ଼ାଏ ବନ୍ୟଜୀବ ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖୁଆଇ ନ ପାରି ଲୋପ ପାଇଗଲେ। ଆପଣ ଦେଖନ୍ତୁ ଆମର ଡାଇନୋସର ଯୋଉ କହୁଛନ୍ତି ସେମାନେ ଲୋପ ପାଇଗଲେ। ତାପରେ ଯେତେବେଳେ ସେ ଶିଳ୍ପ ବିପ୍ଳବ ହେଲା ୟୁରୋପରେ, ଏତେ ଆମର ଇଣ୍ଡଷ୍ଟ୍ରିଆଲାଇଜେସନ ହେଲା, ଟେକ୍ନୋଲୋଜିକାଲି ଏତେ ଆଡଭାନ୍ସମେଣ୍ଟ ହେଇଗଲା ମଣିଷ ସମାଜର, ତାର କୁପ୍ରଭାବ ମଧ୍ୟ ଏଇ ଅନ୍ୟାନ୍ୟ ବନ୍ୟଜୀବଙ୍କ ଉପରେ ପଡିଲା। ଜନସଂଖ୍ୟା ବୃଦ୍ଧି, ତାଙ୍କର ଆବାସ ସ୍ଥଳ ସଙ୍କୁଚିତ ହେବାକୁ ଲାଗିଲା, ଇଏ ସବୁ ଗୁଡାକ ବନ୍ୟପ୍ରାଣୀଙ୍କର ଧ୍ୱଂସାଭିମୁଖୀ କଲା। ଏଠି ପ୍ରଶ୍ନ ଉଠୁଛି ତାଙ୍କର ସଂରକ୍ଷଣ କରିବା କାହିଁକି। ପ୍ରଥମ କଥା ହଉଛି ଗୋଟା ମୁଁ ଯାହା କହିଲି ଏଇଟା ଗୋଟେ ଏଥିକାଲ। ଦୁଇ ନମ୍ବର କଥା ହେଲା, ପ୍ରତି ସଜୀବ ପ୍ରାଣୀଙ୍କର ଇଏ ଆମ ପରିସଂସ୍ଥା ବା ଯୋଉଟା ଇକୋସିଷ୍ଟମ, ତା ଦେହରେ ଗୋଟିଏ ଭୂମିକା ରହୁଛି। ସେ ଭୂମିକା କେତେ ମାତ୍ରାରେ ଆମେ ଜାଣିଛୁ, କେତେ ମାତ୍ରାରେ ଆମେ ଜାଣିପାରୁନାହୁଁ ମଧ୍ୟ। ତେଣୁ ଗୋଟେ କୌଣସି ବନ୍ୟଜୀବ ଯଦି ଲୋପ ପାଇଗଲା, ତାର ପ୍ରଭାବରେ ଆମ ଉପରେ କୁପରିଣାମ ମଧ୍ୟ ଭୋଗିବାକୁ ପଡିବ।
1: ଆଚ୍ଛା,
2: ଦୁଇରେ ସେମାନଙ୍କର ୱାଇଲ୍ଡ ଲାଇଫ୍ ପ୍ରଡକ୍ଟରେ ଆମର ମେଡିସିନାଲ ଭାଲ୍ୟୁ ମଧ୍ୟ ଅଛି,
1: ନିଶ୍ଚୟ ଔଷଧୀୟ ଗୁଣ,
2: ତାପରେ ଆମର ଟୁରିଜିମ୍ ପୋଟେନ୍ସିଆଲ ମଧ୍ୟ ଅଛି, ରିକ୍ରିଏସନାଲ ଭାଲ୍ୟୁ ତାକୁ କୁହାଯାଇପାରେ, ଆମୋଦ ପ୍ରମୋଦ ପାଇଁ ମଧ୍ୟ ସେ ଅଛନ୍ତି। ତେଣୁ ଏମିତି ଏହି ବିଷୟରେ ଆଲୋଚନା କରିବା ଏଇ ସ୍ୱଳ୍ପ ସମୟ ଭିତରେ ସମ୍ଭବ ନୁହଁ, କିନ୍ତୁ ସଂକ୍ଷେପରେ ଆମେ କହିପାରିବା ଯେ ସେମାନଙ୍କର ଆବଶ୍ୟକତା ଆମ ସଭ୍ୟତା ବା ମଣିଷ ସମାଜର ଭବିଷ୍ୟତ ପାଇଁ ନିହାତି ଆବଶ୍ୟକ।
1: ନିଶ୍ଚିତ, ଆମେ ଯେମିତି କହୁଛେ ଗୋଟେ ଜଙ୍ଗଲରେ ଯଦି ବାଘ ଅଛି ତାହେଲେ ଜଙ୍ଗଲଟି ଭଲ ଅଛି ବୋଲି ଆମେ କହୁଛେ, ବା ଜଙ୍ଗଲଟି ସୁସ୍ଥ ଅଛି, ବା ଆଜିକାଲି ଯେମିତି ହାତୀମାନେ ବା ବିଭିନ୍ନ ବନ୍ୟପ୍ରାଣୀ ଜଙ୍ଗଲରୁ ପଳେଇ ଆସୁଛନ୍ତି, ଅର୍ଥାତ୍ ଆମେ କହିବା ଯେ ଜଙ୍ଗଲର ଅବସ୍ଥିତି ବା ଜଙ୍ଗଲର ସ୍ଥିତି ଠିକ୍ ନାହିଁ, ଯାହାଫଳରେ ଗୋଟେ ବିଭିନ୍ନ ସମସ୍ୟା, ଗୋଟେ ଅସନ୍ତୁଳିତ ପରିବେଶ ମଧ୍ୟ ସୃଷ୍ଟି ହେଉଛି। ତେଣୁ ବିଶେଷ କରିକି ବନ୍ୟପ୍ରାଣୀମାନଙ୍କର ଆବଶ୍ୟକତା ନିଶ୍ଚିତ, ଆପଣ ଯାହା କହିଲେ ବିଭିନ୍ନ ଦିଗରୁ ଯେଉଁ ଆମେ ଆଲୋଚନା କଲେ ସଂରକ୍ଷିତ କରି ରଖିବା, ସେଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି। ବନ୍ୟପ୍ରାଣୀଙ୍କର ସ୍ଥିତି ବର୍ତ୍ତମାନ କ'ଣ ଅଛି ସେ ବିଷୟରେ ଟିକେ ଆପଣ ଧାରଣା ଦେବେ କି?
2: ବନ୍ୟଜୀବଙ୍କର ସୁରକ୍ଷା ପାଇଁ ଆମ ରାଜ୍ୟରେ କିମ୍ବା ଭାରତ ବର୍ଷରେ ଆମର ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, କମ୍ୟୁନିଟି ରିଜର୍ଭ, କନଜରଭେସନ ରିଜର୍ଭ, ଏଭଳି ବିଭିନ୍ନ ଆଇନଗତ ମାନ୍ୟତା ପାଇଥିବା ସଂରକ୍ଷଣ ସ୍ଥଳ ରହିଛି। ଆମ ଓଡ଼ିଶାରେ 2 ଜାତୀୟ ଉଦ୍ୟାନ ଓ 19 ଅଭୟାରଣ୍ୟ ମଧ୍ୟ ଘୋଷଣା କରାଯାଇଛି। ୟାଙ୍କ ବାଦ ମଧ୍ୟ ଅନ୍ୟାନ୍ୟ ଜଙ୍ଗଲ ଅଞ୍ଚଳରେ କିମ୍ବା ସମୁଦ୍ର ଅଞ୍ଚଳରେ, ନଦୀରେ ମଧ୍ୟ ଆମର ମାନେ ଯୋଉଟାକି ଅଭୟାରଣ୍ୟ ଆଉ ଜାତୀୟ ଉଦ୍ୟାନ ଅନ୍ତର୍ଭୁକ୍ତ ହେଇନି, ସେଠି ବନ୍ୟଜୀବ ମଧ୍ୟ ରହୁଛନ୍ତି। ଯଦି ସ୍ଥିତି ବିଷୟରେ ମତେ ପଚାରିବେ, ଆପଣ ଏ ଷ୍ଟାଟିଷ୍ଟିକ୍ସକୁ ଛାଡ଼ିଦେଲେ ମଧ୍ୟ ସେମାନଙ୍କର ସ୍ଥିତି ବିପନ୍ନ ହୁଏତ। କୌଣସି ଗୋଟିଏ ଅଭୟାରଣ୍ୟରେ ଆପଣ ଯୋଉ ସଂଖ୍ୟା ଆକଳନ କରୁଛନ୍ତି ସାମାନ୍ୟ ବୃଦ୍ଧି ପାଇଥିବେ, କିନ୍ତୁ ସେମାନେ ସେମିତି ଗୋଟେ ମାନେ ଭାଏବୁଲ ପପୁଲେସନକୁ ଏପର୍ଯ୍ୟନ୍ତ ପହଞ୍ଚି ପାରିନି। ପ୍ରାଇମ ସ୍ପେସିସ୍କୁ ଯଦି ଆମେ ଦେଖିବା, ଦେଖନ୍ତୁ ବାଘ, ବାଘ ଆମର ଶିମିଳିପାଳ ଅଭୟାରଣ୍ୟ, ସାତକୋଶିଆ ଅଭୟାରଣ୍ୟ, ସାତକୋଶିଆରେ ପୁଣି ଏବେ ଟ୍ରାନ୍ସଲୋକେସନର ବ୍ୟବସ୍ଥା କରାଯାଉଛି, ତାଙ୍କ ସଂଖ୍ୟା ବଢ଼ାଇବା ପାଇଁ ଅନ୍ୟ ପ୍ରଦେଶରୁ ଆଣିକି ଛଡ଼ାଯିବାର ବ୍ୟବସ୍ଥା କରାଯାଉଛି। ସୁନାବେଡ଼ା ଅଭୟାରଣ୍ୟର ସ୍ଥିତି ଅନିଶ୍ଚିତତା ଭିତରେ ରହିଛି। ତା ଛଡ଼ା ଏଇ 3 ଅଭୟାରଣ୍ୟ ବାହାରେ କାଁଭା ମଧ୍ୟ ଆପଣଙ୍କର ରହୁଛି ବାଘଙ୍କର ସଂଖ୍ୟା। ହାତୀ ସଂଖ୍ୟା ସାମାନ୍ୟ ବଢ଼ୁଛି, କିନ୍ତୁ ସେମିତି

0: ସେଇଟା ଭାଇବୁଲ ପପୁଲେସନ ନୁହଁ, ବରଂ ହାତୀମାନଙ୍କର ଯୋଉ ବିଦ୍ୱେଷ ଘଟୁଛି ସେ ମଣିଷଙ୍କ ସହିତ, ତା ଦେହରେ ଅନେକ ହାତୀ ମଣିଷ ମଧ୍ୟ ଏମାନେ ଭିକ୍ଟିମ୍ ହେଉଛନ୍ତି। ଆପଣ ଦେଖିବେ ରେଲ ଲାଇନରେ କଟିକିରି ହଉ, ପଏଜନିଂ ହଉ, ଇଲେକ୍ଟ୍ରୋକ୍ୟୁସନ ହଉ, ହାତୀ ମରୁଛନ୍ତି। ହାତୀ ଆକ୍ରମଣରେ ମଣିଷ ମଧ୍ୟ ମରୁଛନ୍ତି। ତେଣୁ ଏଭଳି ଯଦି ଆପଣ ଗୋଟିଏ ମାନେ ଇଣ୍ଡିପେଣ୍ଡେଣ୍ଟ ଭିୟୁଜ ନେବେ, ଯଦିଓ କୌଣସି ସ୍ପେସିଜର ସାମାନ୍ୟ ସଂଖ୍ୟାରେ ଆକଳନରେ ଉନ୍ନତି ଘଟୁଛି, କିନ୍ତୁ ସେମିତି ବିପଜ୍ଜନକ ପରିସ୍ଥିତିରୁ ସେମାନେ ଉପର ଲେବୁଲକୁ ଆସିପାରିନାହାନ୍ତି। ସେମାନେ ଏବେ ମଧ୍ୟ ଭଲନରେବୁଲ ବା ବିପଦ ସଂକୁଳ ଅବସ୍ଥାରେ ରହିଛନ୍ତି।
1: ନିଶ୍ଚିତ ଭାବରେ ଏଇଟା ଗୋଟେ ଚିନ୍ତାଜନକ ବିଷୟ। ଆମେ ଚାହିଁବା ବିଭାଗ ମଧ୍ୟ ଏହାର ଦାୟିତ୍ୱ ରହିଛି, ଜନସାଧାରଣଙ୍କ ମଧ୍ୟ ଦାୟିତ୍ୱ ରହିଛି। କାହିଁକି ନା ଆମେ ଯେମିତି ଆଗରୁ କହୁଥିଲେ ଯେ ପ୍ରକୃତରେ ପ୍ରତ୍ୟେକ ଜୀବଙ୍କର ଏ ଧରାପୃଷ୍ଠରେ ଅଧିକାର ରହିଛି, ବଞ୍ଚିବାର ଅଧିକାର ରହିଛି। ଯେମିତି ଚିତା କଥା ଆମେ ଅନେକ ସମୟରେ କହୁ ଯେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଯାଇଛନ୍ତି। ବିଭିନ୍ନ ପ୍ରକାର ପ୍ରଜାତି ଯେଉଁ ବିଲୁପ୍ତ ଅବସ୍ଥାରେ ଅଛନ୍ତି, ସେମାନଙ୍କୁ କିଭଳି ଭାବରେ ସଂରକ୍ଷିତ କରି ରଖାଯାଇ ପାରିବ, ଗୋଟେ ଚିନ୍ତାଜନକ ବିଷୟ। ଏସବୁ ଦେଖିଲା ବେଳକୁ ଗୋଟେ ସମୟ କ୍ରମେ ଯେମିତି ଆମେ ପ୍ରକୃତରେ କେତେ ଦୂର ସଫଳ ହେଉଛେ କି ଅସଫଳ ହେଉଛେ, ସ୍ଥିତି ବର୍ତ୍ତମାନ ଯାହା ଆକଳନ କରୁଛେ, ତଥାପି ଗୋଟେ ଚିନ୍ତାଜନକ ବିଷୟ। ଆମକୁ ଅନେକ କାମ ଆଗକୁ କରିବା ପାଇଁ ପଡିବ, ଯେଉଁଟାକି ପରିବେଶକୁ ଦେଖିବାକୁ ପଡିବ ଏବଂ ବନ୍ୟପ୍ରାଣୀର ସୁରକ୍ଷା କଥା ବି ଚିନ୍ତା କରିବା ପାଇଁ ପଡିବ। ତେବେ ବର୍ତ୍ତମାନ ସ୍ଥିତିରେ ଆଉ ଗୋଟିଏ କଥା ମନେ ଆସୁଛି, ବନ୍ୟପ୍ରାଣୀ ସଂରକ୍ଷଣ କଥା କହିଲା ବେଳକୁ ଏଇଟା ଗୋଟେ ଚିନ୍ତାଜନକ ବିଷୟ। ବନ୍ୟପ୍ରାଣୀ ଏବଂ ମନୁଷ୍ୟ ଭିତରେ ଗୋଟେ ସଂଘର୍ଷ ସୂତ୍ରପାତ ବର୍ତ୍ତମାନ ଦେଖାଗଲାଣି। ବନ୍ୟପ୍ରାଣୀମାନେ ଜନପଦ ଆଡ଼କୁ ପଳେଇ ଆସୁଛନ୍ତି। ଏଇ ଯେଉଁ ସ୍ଥିତି ବର୍ତ୍ତମାନ ଉପୁଜିଛି, ଏଇଟା ଆପଣ କ'ଣ କହିବେ? ଏଇଟା କାରଣ ନିରାକରଣ କ'ଣ କରାଯାଇପାରିବ?
0: ବନ୍ୟଜୀବଙ୍କର ଜନବସତି ଆଡ଼କୁ ମୁହେଁବା, ତାପରେ ମଣିଷ ଓ ବନ୍ୟଜୀବଙ୍କ ଭିତରେ ସଂଘର୍ଷ, ଏଇଟା ଆଜିକାର କଥା। ବ୍ରିଟିଶ ଶାସନାଧୀନ ଥିବା ସମୟରେ ହାତୀମାନଙ୍କ ଉପଦ୍ରବ ବିଷୟରେ ବହୁତ ଡକ୍ୟୁମେଣ୍ଟେସନ ହେଇଛି, ତେବେ ଏଗୁଡ଼ା ଦିନକୁ ଦିନ ବଢୁଛି। ଆର ଗୋଟିଏ ମୁଖ୍ୟ କାରଣ ହେଉଛି ଯେ ବନ୍ୟଜୀବଙ୍କର ଆବାସସ୍ଥଳୀ ସଙ୍କୁଚିତ ହୋଇଯାଉଛି। ଆମେ ସିନା ଗୋଟିଏ ଅଭୟାରଣ୍ୟ କି ଜାତୀୟ ଉଦ୍ୟାନ କି ଜଙ୍ଗଲ କି କ'ଣ ମନେ ମନେ ଗଢ଼ିଦେଲେ କି ନୋଟିଫିକେସନ କରିଦେଲେ, ତାଙ୍କର ଯୋଉ ଇକୋଲୋଜିକାଲ ବାଉଣ୍ଡ୍ରି ଅଛି ସେଇଟା ତାପରେ ମଧ୍ୟ ବ୍ୟାପ୍ତି ରହିଛି। ଆପଣ କୌଣସି ଜାତୀୟ ଉଦ୍ୟାନ ଯୋଉଟାକି ଆବାସ ସ୍ଥଳ ବନ୍ୟଜୀବଙ୍କର, ତାର ବ୍ୟାପ୍ତିଟା ଅଧିକା ଥିଲା। ଆମର ଗୋଟେ ଡେଭଲପିଂ କଣ୍ଟ୍ରି ହିସାବରେ ଗୋଟେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଏଇଟା ସଙ୍କୁଚିତ ହେଇଯାଉଛି, ଏଇଟା ଗୋଟିଏ କାରଣ। ଦ୍ୱିତୀୟ କାରଣଟି ହେଲା ଆମର ବନ୍ୟଜୀବଙ୍କର ଗୋଟେ ମାନେ ଯୋଉ ବ୍ୟବହାରିକ ବିଚ୍ୟୁତି ବା ଯୋଉଟାକି ଖାଦ୍ୟ ଫୁଡ୍ ପ୍ରିଫରେନ୍ସ ଯୋଉଟା କହୁଛନ୍ତି, ସେଥିରେ ମଧ୍ୟ ପରିବର୍ତ୍ତନ ଆସୁଛି। କିଛି ଲୋକ କହନ୍ତି ଜଙ୍ଗଲରେ ଖାଇବାକୁ ମିଳୁନି ତେଣୁ ସେମାନେ ପଳେଇ ଆସୁଛନ୍ତି। ସବୁବେଳେ ଏଇଟା ଠିକ ନୁହଁ, ହେଇପାରେ କିଛି ଜାଗାରେ ଠିକ, କିନ୍ତୁ ସେମାନଙ୍କର ଗୋଟେ ଫୁଡ୍ ପ୍ରିଫରେନ୍ସଟା ବଦଳି ଯାଉଛି। ଆପଣ ଦେଖନ୍ତୁ ଏବେ ହ୍ୟୁମାନ କ୍ୟାଜୁଆଲିଟି ହେଉଛି, ମାନେ ଯୋଉଟା ମୃତ୍ୟୁବରଣ କରୁଛନ୍ତି, ବଡ ଦୁଃଖଦାୟକ ଘଟଣା, ଆଘାତପ୍ରାପ୍ତ ହେଉଛନ୍ତି, ଫସଲ ହାନି ହେଉଛି, ଗୃହପାଳିତ ପଶୁ ମଧ୍ୟ ଏଥିରେ ମୃତ୍ୟୁବରଣ କରୁଛନ୍ତି। ଏଇ ଯେଗୁଡ଼ିକ ଯେତେବେଳେ ବଢି ବଢି ଯାଉଛି, ଗୋଟେ ବିଦ୍ୱେଷ ଭାବ ସେତେ ବଢୁଛି, ଆଉ ଯୋଉଟାକି ସଂରକ୍ଷଣ ଆଉ ସୁରକ୍ଷା ପାଇଁ ଗୋଟେ ବାଧକ। କାହିଁକିନା ଆମେ ଯେତେ ବନ ବିଭାଗ ହଉ ସରକାରୀ ଉଦ୍ୟମ ହଉ, ଯଦି ସ୍ଥାନୀୟ ଲୋକଙ୍କର ଏଥିରେ ମନ ନ ରହିବ କୌଣସି କାର୍ଯ୍ୟକ୍ରମ ସଫଳ ହେଇପାରିବନି। ତାକୁ କମ୍ କରିବା ପାଇଁ ସବୁ ସ୍ପେସିଫିକ୍ ଜନ୍ତୁଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଛି। ଆପଣ ଦେଖନ୍ତୁ ଆମର ଗହିରମଥା ଓ ଭିତରକନିକା ଅଭୟାରଣ୍ୟ ଅଞ୍ଚଳରେ ବାରାମାନଙ୍କୁ ରୋକିବା ପାଇଁ ସେମାନେ ବିଶେଷ କରି ଫସଲ ହାନି କରୁଛନ୍ତି ଆଉ ଇଞ୍ଜୁରି ମଧ୍ୟ କରୁଛନ୍ତି। ଆମର ଗୋଟେ ତାରବାଡ଼ ବ୍ୟବସ୍ଥା କରାଯାଉଛି, ଚନ୍ଦକାରେ ୱାଲିଂ ଆଉ ଟ୍ରେଞ୍ଚ କରାଯାଇଛି, ହାତୀମାନଙ୍କ ପାଇଁ କୋଉଠି ସୋଲାର ପାୱାର ଫେନ୍ସିଂ ମଧ୍ୟ ଓଡ଼ିଶାରେ ହେଇଛି, ସ୍କ୍ୱାଡ ବାହିନୀକୁ ମଧ୍ୟ ନିୟୋଜିତ କରାଯାଉଛି। ଏସବୁ ସତ୍ତ୍ୱେ ମଧ୍ୟ କନଫ୍ଲିକ୍ଟ ବଢୁଛି ଆଉ ଭିକ୍ଟିମ୍ ଦୁଇ ସାଇଡ୍ ରହୁଛନ୍ତି। ସେଥିପାଇଁ ସରକାରଙ୍କର ମଧ୍ୟ ଅନୁକମ୍ପାମୂଳକ ସହାୟତା ବ୍ୟବସ୍ଥା ରହିଛି। ନିକଟ ଅତୀତରେ ମଣିଷ ମୃତ୍ୟୁବରଣ କଲେ ଏଇଟା 3 ଲକ୍ଷ ଟଙ୍କାରୁ 4 ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ମେଣ୍ଢା ଛେଳି ଇତ୍ୟାଦି ପ୍ରାଣୀଙ୍କ ପାଇଁ ଆଗରୁ ବ୍ୟବସ୍ଥା ନଥିଲା, ଏବେ ନୂଆ ଆଡ୍ କରାଯାଇଛି। ଇଏ ସହାୟତା ସରକାର ବରେ ଉଦାର ଭାବରେ ଗ୍ରହଣ କରୁଛନ୍ତି ଆଉ ଲୋକଙ୍କ ସ୍ୱାର୍ଥ ପାଇଁ ଏଇଟା ଖୁବ୍ ଶୀଘ୍ର ତ୍ୱରାନ୍ୱିତ ଭାବରେ ପ୍ରଦାନ କରାଯାଇପାରୁଛି। କିନ୍ତୁ ମୁଁ ପ୍ରଥମରୁ ଯୋଉଟା ଆପଣଙ୍କୁ କହିଥିଲି, ଯଦି ଆମର କିଛି କ୍ଷୟକ୍ଷତି ହେଉଛି ବନ୍ୟଜୀବଙ୍କ ଦ୍ୱାରା, ସେଠି ଯେସାକୁ ତେସା ବା ଟିଟ୍ ଫର୍ ଟ୍ୟାଟ୍ ନୀତି ଅବଲମ୍ବନ କରି ଆମେ ପ୍ରତିହିଂସା ପରିଣ ନ ହୋଇ ବରଂ ବନ୍ୟଜୀବଙ୍କୁ ଆମର ଶ୍ରଦ୍ଧା, ଆମର ଯୋଉ ଭକ୍ତିଭାବ ଅଛି ହିନ୍ଦୁ ଧର୍ମରେ ଦେଖିବେ, ଅଧିକାଂଶ ଦୟାଭାବ ଭଗବାନ ଦେବତା ଦେବୀମାନଙ୍କର ବାହନ ସବୁ ଆମର ବନ୍ୟଜୀବ, ତେଣୁ ସେଇ ହିସାବରେ ଯଦି ଆମେ ଦେଖିପାରିବା ତାହେଲେ ବିଦ୍ୱେଷ ଟିକେ କଣ୍ଟ୍ରୋଲ ଭିତରେ ବା ନିୟନ୍ତ୍ରଣ ଭିତରେ ରହିପାରିବ
1: ନିଶ୍ଚିତ ଭାବରେ। କାହିଁକିନା ସେମାନେ ତ ମୁକଜନ୍ତୁ, ସେମାନେ କହିପାରୁନାହାନ୍ତି, ତାଙ୍କ କଥା ସେମାନେ ବୁଝୁଛନ୍ତି, ହୁଏତ ଆମେ ଯେହେତୁ ମଣିଷ ଶ୍ରେଷ୍ଠ ପ୍ରାଣୀ ବୁଝିପାରୁଛୁ ଜାଣିପାରୁଛୁ, ତେଣୁ ସେଇ ଯେଉଁ ଭାବଟା ରହିଛି ଦୟା ଭାବ, ତାକୁ ଆମେ

0: ଆଣିବା ଦରକାର ଏବଂ ତାଙ୍କୁ କେମିତି ଗୋଟେ ବନ୍ଧୁତ୍ୱପୂର୍ଣ୍ଣ ସହାବସ୍ଥାନ ସେଇ ଭାବଟା ଯେମିତି ରଖିବା ଦରକାର, ଯାହାଫଳରେ ଏଇ ଯେଉଁ ସମସ୍ୟା ହେଉଛି ଆମେ ନିଶ୍ଚିତ ଏଥିରୁ ବାହାରି ପାରିବା। କାହିଁକି ଆପଣ ଦେଖନ୍ତୁ, ଯଦି ଆମେ ସେଇ ଗୋଟେ ସଂଘର୍ଷମୟ ସ୍ଥିତି ଯେଉଁଟା ଆସୁଛି, ଆମେ ଯଦି ସେଇଠୁ ବିରତ ହେବା, ଆମେ ଯଦି ସେଇଟାକୁ ଯଦି ପ୍ରତି ବଦଳରେ ଆମେ ଭାବିବା ଯେ ନାଇଁ ସେ ନଷ୍ଟ କଲା ମୁଁ ତାକୁ ଆକ୍ରମଣ କରିବି, ତାହେଲେ ନିଶ୍ଚିତ ଭାବରେ ଧରାପୃଷ୍ଠ ଧ୍ୱଂସ ହେଇଯିବ। ତେଣୁ ଏଇ ଭାବଟାକୁ ଆମକୁ ପରିବର୍ତ୍ତନ କରିବାକୁ ପଡିବ, ନା କଣ କହୁଛନ୍ତି?
1: ନିଶ୍ଚୟ ନିଶ୍ଚୟ, ଏଥିରେ ସନ୍ଦେହ ନାହିଁ।
0: ତେବେ ଏ କ୍ଷେତ୍ରରେ ନିଶ୍ଚୟ ସମସ୍ୟା ତ ରହିଛି, ଆମେ ଚାହିଁବା ଯେ ଯେଉଁ ବନ୍ୟପ୍ରାଣୀ ଅଛନ୍ତି ସେମାନେ କିଭଳି ଭାବରେ ତାଙ୍କର ସ୍ଥିତିଟା ଆହୁରି ଭଲରେ ରହିବ ବା ତାଙ୍କ ସଂଖ୍ୟା ବଢ଼ିବ, ସେଥିପାଇଁ ବନ ବିଭାଗ ସ୍ୱତନ୍ତ୍ର ଭାବରେ ବନ୍ୟପ୍ରାଣୀ ଡିଭିଜନ ରହିଛି, ବନଖଣ୍ଡ ରହିଛି, ଯାହାକି ସେମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛି। ସେ ଦିଗରେ କ'ଣ ସବୁ ପଦକ୍ଷେପ ନିଆଯାଉଛି ଶ୍ରୋତା ବନ୍ଧୁମାନଙ୍କୁ ଆମକୁ ଟିକେ ଜଣାଇବା କି?
1: ଆମର ଯେଉଁ ବନ୍ୟଜୀବଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ 50 ବନଖଣ୍ଡ ରହିଛି, ସେମାନଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ଏରିଆ ଡିଫାଇନ୍ କରାଯାଇଛି, ତାରି ଭିତରେ ସେମାନେ ସୁରକ୍ଷା କରିବେ। ବିଟ୍ରେ ବନରକ୍ଷୀ ଅଛନ୍ତି, ତାଙ୍କ ଉପରକୁ ବନପାଳ ଅଛନ୍ତି, ବନାଞ୍ଚଳ ଅଧିକାରୀ ଅଛନ୍ତି, ସହକାରୀ ବନ ସଂରକ୍ଷକ ଅଛନ୍ତି, ତାଛଡ଼ା ବନଖଣ୍ଡ ଅଧିକାରୀ ଅଛନ୍ତି। ଏମାନେ ହେଲେ କ୍ଷେତ୍ର କର୍ମଚାରୀ, ତାଙ୍କର କାମକୁ ତଦାରଖ କରିବା ପାଇଁ ଆମର ମୁଖ୍ୟ ବନ ସଂରକ୍ଷକ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଅଛି। ଯେଉଁଟା ଲ ଏନ୍ଫୋର୍ସମେଣ୍ଟ ବା ଆଇନକି ଯେଉଁ ଏନ୍ଫୋର୍ସମେଣ୍ଟ କରିବା, ଏ କ୍ଷେତ୍ରରେ ପୋଲିସ ବିଭାଗ ମଧ୍ୟ ଆମକୁ ସବୁବେଳେ ସଦାସର୍ବଦା ସହାୟତା କରିଥାନ୍ତି। କ୍ରାଇମ୍ ବ୍ରାଞ୍ଚର ମଧ୍ୟ ଏଥିରେ ବହୁତ ଅବଦାନ ରହିଛି, ଓଡ଼ିଶା ସରକାରଙ୍କର, ଓଡ଼ିଶା ପୋଲିସର। ତାଛଡ଼ା ଆମର ୱାଇଲ୍ଡ ଲାଇଫ୍ କ୍ରାଇମ୍ ସେଲ୍ ଗୋଟେ ପୋଲିସ ବିଭାଗରେ ଖୋଲିଛି, ତ ଏଥିରେ ଯେଉଁମାନେ ଚକ୍ରାନ୍ତ କରିକିରି ଗୋଟିଏ ଏକଦମ ପ୍ଲାନିଂ କରିକିରି ବ୍ୟବସାୟିକ ମନୋବୃତ୍ତି ନେଇକିରି ଯେଉଁ ଶିକାର କରୁଛନ୍ତି, ଭାରତ ସରକାରଙ୍କର ମଧ୍ୟ ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଅଛି, ସେଇ କେସ୍ ଗୁଡ଼ାକ ଏମାନେ ତଦନ୍ତ ତଦାରଖ କରି କେମିତି ଦଣ୍ଡିତ ହେବେ ସେପାଇଁ ପ୍ରଚେଷ୍ଟା କରୁଛନ୍ତି। ଆଉ ସାଧାରଣ ଯେଉଁ ଆମର ସ୍ଥାନୀୟ ଶିକାରୀ ରହୁଛନ୍ତି କିମ୍ବା କାଠଚୋର ରହୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଆମର ଡିଭିଜନ ଲେବୁଲରେ ଯେଉଁଭଳିଆ ବ୍ୟବସ୍ଥା ରହିଛି, ଯଥାସଂଖ୍ୟକ ଆମର ସ୍କ୍ୱାଡ୍ ମେମ୍ବର ବି ଅଛନ୍ତି, ସେମାନେ ଇନଫର୍ମେସନ ବି କଲେକ୍ସନ କରୁଛନ୍ତି। ଅଦାଲତରେ ମଧ୍ୟ ଆମ କେସ୍ ଗୁଡ଼ାକ କେମିତି ସଫଳ ଭାବରେ ପରିଚାଳନା କରାଯାଇ ଦଣ୍ଡବିଧାନ କରାଯାଇପାରିବ, କିଛି ସ୍ଥାନରେ ମଧ୍ୟ ଆମର ସ୍ପେଶିଆଲ କାଉନ୍ସିଲ୍ ବା ସ୍ୱତନ୍ତ୍ର ଆଡଭୋକେଟ୍ ରହିଛନ୍ତି। ଇଏ ଗଲା ଗୋଟିଏ ଆଇନ ଏନ୍ଫୋର୍ସମେଣ୍ଟ ବାବଦରେ, କିନ୍ତୁ ମୁଁ ଆପଣଙ୍କୁ ମୂଳରୁ କହିଥିଲି ଯେତେ ଆଇନ କରିବେ ସେ ସଫଳ ହେଇପାରିବନି ଯେପର୍ଯ୍ୟନ୍ତ ଲୋକ ନିଜେ ହୃଦୟଙ୍ଗମ ନ କରିବେ ଯେ ଆମର ଏ ବନ୍ୟଜୀବ ସୁରକ୍ଷା କରିବା ଆମର ଦାୟିତ୍ୱ କର୍ତ୍ତବ୍ୟ ଇତ୍ୟାଦି। ତେଣୁ ସେ ଯାହା ହିଁ ସଚେତନତା ଦରକାର, ସଚେତନତା କରିବା ପାଇଁ ସଚେତନତା ଶିବିର ମଧ୍ୟ ହେଉଛି, ଭିଏସ୍ଏସ୍ ଇଡିସି ମଧ୍ୟ ଗଠନ କରାଯାଇଛି, ଆମର ଯେଉଁ ଜଙ୍ଗଲ ବନ୍ୟଜୀବ ପରିଚାଳନାରେ ସେମାନଙ୍କୁ ଭାଗିଦାରୀ କରାଯାଉଛି, କେତେଟା ସକ୍ସେସ ଷ୍ଟୋରି ଦେଖାଇବା ପାଇଁ କିଛି ବଛା ବଛା ସ୍ଥାନୀୟ ଲୋକଙ୍କୁ ମଧ୍ୟ ବାହାର ଜାଗାକୁ ନେଇକି ତାଙ୍କୁ ଏକ୍ସପୋଜର କରାଯାଉଛି, ଇକୋ ଟୁରିଜିମ୍ ମାଧ୍ୟମରେ ସେମାନଙ୍କର ଯେଉଁ ଇନକମ୍ ସେଇଟା ମଧ୍ୟ ଇମ୍ପ୍ରୁଭ କରିବା ପାଇଁ ଗୋଟେ ବ୍ୟାପକ କାର୍ଯ୍ୟକ୍ରମ ଏବେ ଓଡ଼ିଶା ସରକାର ହାତକୁ ନେଇଛନ୍ତି
0: ସେଇ ଅଞ୍ଚଳର ଲୋକମାନଙ୍କୁ,
1: ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ। ତେଣୁ ଏସବୁ କାର୍ଯ୍ୟକ୍ରମ ବନ ବିଭାଗ ପକ୍ଷରୁ ଚାଲୁ ରହିଛି, ସରକାର ମଧ୍ୟ ଟୁରିଜିମ୍ରୁ ଯେଉଁ ଆୟ ହେଉଛି ତା ଦେହରେ ଗୋଟେ ଭାଗ ସ୍ଥାନୀୟ ଲୋକଙ୍କ ପାଇଁ ଛାଡି ଦେଇଛନ୍ତି, ନିଜର ସ୍ୱାର୍ଥକୁ ତ୍ୟାଗ କରି ସରକାର କହିଛନ୍ତି ନାଇଁ ଏ ପଇସାଟି ଏ ଅର୍ଥଟି ଯାହା ରୋଜଗାର ହେଉଛି ଯେଉଁ ଲାଭାଂଶ ବାହାରୁଛି ସେଟା ସ୍ଥାନୀୟ ଲୋକଙ୍କ ପାଖକୁ ଯିବ। ତେଣୁ ଏଭଳି ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି, ସମୟ ଲାଗିବ କିନ୍ତୁ ଏହାର ସୁଫଳ ନିଶ୍ଚୟ ମିଳିବ ଏଥିରେ ମୁଁ ଆଶାବାଦୀ।
0: ନିଶ୍ଚିତ ଭାବରେ ଆମେ ଆଶାବାଦୀ ରହିବା ଯେ ପ୍ରକୃତରେ ଲୋକମାନଙ୍କ ସଚେତନତା ସେଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ତଥାପି ଆମର ଯେହେତୁ ଆଇନ ଗୋଟେ ଗଠନ ହେଇଛି ବା ବନ୍ୟପ୍ରାଣୀ ସୁରକ୍ଷା ଆଇନ, ଧରନ୍ତୁ ଜଣେ ଯଦି ବନ୍ୟପ୍ରାଣୀଙ୍କୁ ଆହତ କଲା ବା ଶିକାର କଲା ବା କୌଣସି ସେଭଳି ବ୍ୟବସାୟିକ ମନୋବୃତ୍ତି ନେଇ ଆଜିକାଲି ଯେଉଁ କରୁଛନ୍ତି କାମ, ଯାହାଫଳରେ ଯିଏ ସମସ୍ୟା ସୃଷ୍ଟି ହେଉଛି, ପ୍ରକୃତରେ ବନ୍ୟପ୍ରାଣୀ ଧୀରେ ଧୀରେ ଲୋପ ପାଉଛନ୍ତି, ତାଙ୍କ ପାଇଁ କ'ଣ ଆଇନ ଅଛି ବା କ'ଣ କଡ଼ା ବ୍ୟବସ୍ଥା ରହିଛି, ଦଣ୍ଡନୀୟ ବ୍ୟବସ୍ଥା, ସେ ବିଷୟରେ ଟିକେ ଧାରଣା ଦେବେ?
1: ବନ୍ୟଜୀବଙ୍କ ବିରୁଦ୍ଧରେ ଯଦି କିଛି ଅପରାଧ ସଂଘଟିତ ହେଲା ତାହେଲେ ଆମର ବନ୍ୟଜୀବ ସୁରକ୍ଷା ଆଇନ 1972 ହେଲା ପ୍ରମୁଖ ନିୟମ, ଏଥିରେ ବିଭିନ୍ନ ସ୍ପେସିଜ୍ ଆମର ଯେଉଁ ବନ୍ୟଜୀବଙ୍କର ପ୍ରକାରକୁ ନେଇକରି ଦଣ୍ଡବିଧାନର ବ୍ୟବସ୍ଥା ହେଇଛି। ସିଡ୍ୟୁଲ 1, 2, 3, 4, 5, 6 ଛଅଟା ସିଡ୍ୟୁଲ ଆମର ହେଇଛି। ସିଡ୍ୟୁଲରେ ଜନ୍ତୁମାନଙ୍କ ନାଁ ପ୍ରବେଶ କରାହବ, ଅପଗ୍ରେଡ୍ କରିହବ, ଡାଉନଗ୍ରେଡ୍ କରିହବ, ଇଏ ସବୁ ଜିନିଷ ସରକାରଙ୍କର ଅଛି। ସର୍ବୋଚ୍ଚ ଦଣ୍ଡ ପ୍ରାୟ 7 ଜେଲ୍ ଦଣ୍ଡ ଅଛି, ଜୋରିମାନା ମଧ୍ୟ ଅଛି, ବାଘମାନଙ୍କ ପାଇଁ ଆଉ ଟିକେ ଟାଣୁଆ ନିୟମ ଅଛି। ତେବେ କଥାଟି ହେଉଛି ଆମେ କାହିଁ ସେ ସ୍ତରକୁ ଯିବା? ଯଦି ନିଜେ ହୃଦୟଙ୍ଗମ କରିବା, ଆମ ବନ୍ୟଜନ୍ତୁ ଆମ ପଡ଼ୋଶୀ ଆଗରୁ ରହୁଥିଲେ, ଆପଣ ଦେଖିବେ ଆମର ମାଇଥୋଲୋଜିକାଲ ସିରିଏଲରେ ଆମର ଓତପ୍ରୋତ ଭାବରେ ଆମେ ଜଡିତ ଆମ ଜୀବନ ସହିତ। ତେଣୁ ଯୋଉ ଲୋକଟିକୁ ଆମେ ଦଣ୍ଡିତ କରିବା ସେଥିରେ ମୁଁ ତ ବନ ବିଭାଗର ଜଣେ କର୍ମଚାରୀ ହେଇକି ମୁଁ କେବେ ଖୁସି ହେବାକୁ ହେବିନି, ବରଂ ମୁଁ ମନ ଦୁଃଖ କରିଛି ସେ ଲୋକଟାକୁ ଆମେ ବୁଝେଇ ପାରିଲୁନି ବୋଲି ସେ ଗୋଟେ ଅପରାଧ କରି ଦଣ୍ଡିତ ହେବାକୁ ଯାଉଛି। ତ ଆମେ ଦଣ୍ଡ ଦେବା ବ୍ୟବସ୍ଥାଟାକୁ କେମିତି ଆଭଏଡ୍ କରିପାରିବା, ଲୋକ ସଚେତନତାକୁ ଆଗ ଧ୍ୟାନ ଦେବା। ଆଉ ଯୋଉ କହିଲେ କିଛି ମୁଷ୍ଟିମୟ ଖଳ ପ୍ରକୃତିର ଲୋକ ଅଛନ୍ତି ଯୋଉମାନେ ବ୍ୟବସାୟିକ ମନୋବୃତ୍ତି ଧରିକିରି ଶିକାର କରୁଛନ୍ତି ବନ୍ୟଜନ୍ତୁଙ୍କର,

0: ପାର୍ଟସ୍ କୁ ବ୍ୟବସାୟ କରୁଛନ୍ତି, ବାହାର ଦେଶକୁ ଚୋରା ଚାଲାଣ କରୁଛନ୍ତି, ସେମାନଙ୍କୁ ତ ନିଶ୍ଚୟ କଠୋରରୁ କଠୋର ଦଣ୍ଡ ଦେବାକୁ ବିଧାନ କରାଯାଇପାରେ।
1: ତେବେ ସବୁଠାରୁ ବଡ଼ କଥା ଆପଣ ଯୋଉ କହିଲେ ସଚେତନତା ଆମ ଭିତରେ ରହିବା ଦରକାର। ତେବେ ଜନସାଧାରଣ ଏଭଳି ସମସ୍ୟା ଯୋଉଠି ହଉଛି, ଧରନ୍ତୁ ବନ୍ୟପ୍ରାଣୀ ମନୁଷ୍ୟ ଭିତରେ ଯୋଉ ସଂଘର୍ଷ ବି ହଉଛି, ବା ଆମେ ଯେତେବେଳେ ଯାଉଛେ ଗୋଟେ ଜିନିଷ ଆମେ ଅନୁଭବ କରୁଛେ

0: ಭಿತ್ತಕ್ಕೆ ಒಂದು ಧಾರಣ ತಂಗ
1: ଏବେ ଯୋଉ ଆମର ସ୍ମାର୍ଟଫୋନ ଯୁଗରେ କୌଣସି ଜାଗାରେ କିଛି ଯଦି କିଛି ଅପରାଧ ସଂଗଠିତ ହେଉଛି ଆମେ ହ୍ୱାଟ୍ସଆପରେ ସାଙ୍ଗେ ସାଙ୍ଗେ ତଥ୍ୟ ଆମ ଅଜଣା ଲୋକ ଆମକୁ ପଠାଉଛନ୍ତି ତ ସେ ଯଦି ସଚେତନତା ନ ହେଇଥାନ୍ତା ସେ କାହିଁକି ଆମକୁ ଜଣେଇଥାନ୍ତେ ତାପରେ ଆମର ଦେଖନ୍ତୁ ପ୍ରାୟ ସମସ୍ତ ବନଖଣ୍ଡରେ କଣ୍ଟ୍ରୋଲ ରୁମ୍ କାମ କରୁଛି ଡେଡିକେଟେଡ୍ ଲ୍ୟାଣ୍ଡ ଲାଇନ୍ ରହୁଛି ଷ୍ଟେଟ୍ ହେଡ୍କ୍ୱାର୍ଟର୍ସରେ ମଧ୍ୟ ଟୋଲ୍ ଫ୍ରି ନମ୍ବର ରହିଛି ଏଠିକି ଆପଣମାନେ ଯୋଉ ସାଧାରଣ ନାଗରିକ ଯିଏ ଯୋଉଠି ଯାହା ଦେଖିବେ ଯେ କୌଣସି ଆଇନର ଖିଲାପ କରାଗଲା କି ଆଇନର ଉଲ୍ଲଙ୍ଘନ କରାଗଲା ସେ ଜଣେଇ ପାରିବେ ଏଥିରେ କିଛି ଦ୍ୱିଧା କରିବାର କିଛି ନାହିଁ ତିନି ନମ୍ବର କଥାଟି ହେଲା ଆପଣଙ୍କର ବନ୍ୟଜୀବ ଅପରାଧ ଯଦି ଦ୍ରୁତ କରିବା ପରେ କେହି ସାହାଯ୍ୟ କରେ ତା ପାଇଁ ପୁରସ୍କାର ମଧ୍ୟ ବ୍ୟବସ୍ଥା ରହିଛି ତାପରେ ଆମର ଷ୍ଟେଟ୍ ୱାଇଲ୍ଡ ଲାଇଫ୍ ଆୱାର୍ଡ ରହିଛି ଯୋଉଟାକି ଅକ୍ଟୋବର ପ୍ରଥମ ସମୟରେ ଦିଆହଉଛି ବର୍ଷକୁ ଜଣେ କିମ୍ବା ଦୁଇ ଜଣଙ୍କୁ ଦିଆଯାଏ ବହୁତ 2 ଲକ୍ଷ ଟଙ୍କାର ତାର ପୁରସ୍କାର ରାଶି କରାଯାଇଛି ବିଜୁ ପଟ୍ଟନାୟକ ରାଜ୍ୟ ବନ୍ୟଜୀବ ପୁରସ୍କାର ମୁଁ ମାନେ ଏମିତି ପେସିମିଷ୍ଟିକ୍ ନୁହଁ ଯେ ଆମେ ଗୋଟେ ଲଷ୍ଟ ବାଟଲ୍ ଫାଇଟ୍ କରୁଛୁ ଲୋକ ଆମର ସମ୍ପଦ ଲୋକ ଆମର ବଳ ଆମକୁ ସବୁବେଳେ ସହାୟତା କରୁଛନ୍ତି ଇଭିନ୍ ଯୋଉ ଡିପ୍ରେଡେସନ୍ ହଉଛି ଯୋଉ ବନ୍ୟଜୀବ ଆଉ ମଣିଷଙ୍କ ଭିତରେ ସଂଘର୍ଷ ଘଟୁଛି ବହୁତ ଜାଗାରେ ସେ ଆହତ ଲୋକଙ୍କୁ ଆମେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକ ନେଇ ହସ୍ପିଟାଲରେ ପହଞ୍ଚେଇ ଆମକୁ ଖବର ଦଉଛନ୍ତି ବନ୍ୟଜୀବ କୋଉଠି ଷ୍ଟ୍ରାଣ୍ଡେଡ୍ ହେଇଯାଇଛନ୍ତି ଆପଣ ଦେଖୁଥିବେ ଟିଭିରେ କୋଉଠି କୁଏରେ ପଡିଯାଇଛନ୍ତି କି କୋଉଠି ଯୋଉ ରେସ୍କ୍ୟୁ ହଉଛି ସେ ଖବର ମଧ୍ୟ ଲୋକ ଦଉଛନ୍ତି
2: ତେଣୁ କୋଉଠି ହାତୀ ଆସି ପହଞ୍ଚିଗଲେ
1: କି ରେସ୍କ୍ୟୁ ଗୁଡାକ ସବୁ ବହୁତ ସ୍ଥାନୀୟ ଲୋକଙ୍କଠୁ ହିଁ ଆମେ ଖବର ପାଉଛୁ ତେଣୁ ମୋର ଆପଣଙ୍କର ଏଇ ବନାନୀ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ବିନମ୍ର ଅନୁରୋଧ ନିବେଦନ ଯେ ଆପଣ ଟିକେ ମାନେ ନିଜର ଶ୍ରେଷ୍ଠ ପ୍ରାଣୀ ଯେହେତୁ ପୃଥିବୀରେ ତାଙ୍କ ସହିତ ଆଉ ମାନେ ଶତ୍ରୁ ଭାବରେ ଆଚରଣ ନ କରିକି ଗୋଟେ ଦୟାର ଭାବ ଦେଖାନ୍ତୁ କାରଣ ସେ ଯଦି ମଣିଷଙ୍କର ଦୟା ନ ପାଇବେ ସେ ତିଷ୍ଠି ପାରିବେନି
2: ନିଶ୍ଚିତ
1: ଆଉ ଆମର ଯେକୌଣସି ଜାଗାରେ ଯାହା ତ୍ରୁଟି ବିଚ୍ୟୁତି ଦେଖାଉଛନ୍ତି ସେ ଆମକୁ ତୁରନ୍ତ ଅବଗତ କରାନ୍ତୁ ନିଶ୍ଚୟ ସାଙ୍ଗେ ସାଙ୍ଗେ ତ୍ୱରାନ୍ୱିତ ତାର ବିକଳ୍ପ ବ୍ୟବସ୍ଥା କରାଯିବ
2: ନିଶ୍ଚିତ ଭାବରେ ଆପଣ ଯାହା କହିଲେ ଯେ କେବଳ ବନ ବିଭାଗ ମାଧ୍ୟମରେ ହିଁ ଯେ ବନ୍ୟପ୍ରାଣୀ ଯୋଉ ରହିଛନ୍ତି ଏ ଧରାପୃଷ୍ଠରେ ବା ଆମ ରାଜ୍ୟରେ ତାଙ୍କର ସଂରକ୍ଷଣ ବ୍ୟବସ୍ଥା ତାଙ୍କ ଦାୟିତ୍ୱ କେବଳ ନୁହେଁ ଜନସାଧାରଣଙ୍କ ମଧ୍ୟ ଦାୟିତ୍ୱ ରହିଛି ଯେହେତୁ ବର୍ତ୍ତମାନ ଧୀରେ ଧୀରେ ଯୋଉ ବନ୍ୟପ୍ରାଣୀ ବିଲୁପ୍ତ ଅବସ୍ଥାକୁ ଆସୁଛନ୍ତି ଯୋଉ ଯାହା ଆମର ବନ୍ୟପ୍ରାଣୀ ରହିଛନ୍ତି ଯୋଉ ସ୍ଥିତି ବର୍ତ୍ତମାନ ଅଛି ତାକୁ ଦେଖିକି ଆମକୁ ସଜାଗ ହେବାକୁ ପଡ଼ିବ ସଚେତନ ହେବାକୁ ପଡ଼ିବ ଏବଂ ଯୋଉ ସମସ୍ୟା ଆସିକି ପହଞ୍ଚି ବନ୍ୟପ୍ରାଣୀ ଓ ମନୁଷ୍ୟ ଭିତରେ ଯୋଉ ସଂଘର୍ଷ ତାକୁ ବି ଗୋଟେ ଦୟାଭାବ ଗୋଟେ ବନ୍ଧୁତ୍ୱପୂର୍ଣ୍ଣ ସହବସ୍ଥାନ ଯୋଉଟା ଆମେ କହୁଛୁ ତାକୁ ଆଦରିବା ପାଇଁ ପଡ଼ିବ ତାହେଲେ ନିଶ୍ଚିତ ଭାବରେ ଆମେ କହିବା ଯେ ବନ୍ୟପ୍ରାଣୀମାନଙ୍କର ସ୍ଥିତି ଭଲ ହେବ ଏବଂ ଆଗକୁ ଉନ୍ନତି ପଥରେ ସେମାନେ ଆଗେଇବେ ଏବଂ ଗୋଟେ ଧରାପୃଷ୍ଠ ଗୋଟେ ସନ୍ତୁଳିତ ଅବସ୍ଥାକୁ ଫେରି ଆସିବ ତେବେ ଯାହା ହଉ ବିମଳ ବାବୁ ଏଇ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନମସ୍କାର
1: ନମସ୍କାର ଶ୍ରୋତା ବନ୍ଧୁ

ହଁ ଶ୍ରୋତା ବନ୍ଧୁ, ସୁସ୍ଥ ପରିବେଶ ପାଇଁ ଯେମିତି ଗଛର ଆବଶ୍ୟକତାକୁ ଉପଲବ୍ଧି କରିହୁଏ, ଠିକ୍ ସେହିପରି ପ୍ରାକୃତିକ ପର୍ଯ୍ୟାବରଣର ସନ୍ତୁଳନ ପାଇଁ ବନ୍ୟପ୍ରାଣୀମାନଙ୍କର ଆବଶ୍ୟକତା ଢେର ଅଧିକ ମନେ ହେଇଥାଏ। ସେଇଥିପାଇଁ ତ ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ଆମମାନଙ୍କ ପାଇଁ ଗୋଟେ ବଡ଼ ଆହ୍ୱାନ ରୂପେ ଦଣ୍ଡାୟମାନ ହେଇଛି। ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଯେପରି କହୁଛୁ, ସେହିପରି ଭାବରେ ବନ୍ୟପ୍ରାଣୀ ବଞ୍ଚିଲେ ଆମେ ବଞ୍ଚିବା। ଏହି କଥାକୁ ବର୍ତ୍ତମାନ ଆମେ ଗୁରୁତ୍ୱର ସହିତ ଗ୍ରହଣ କରିବା ଦରକାର। ମାତ୍ର ଦୁଃଖର ବିଷୟ ଏହି ଯେ ନିଜର ସୁଖ ସ୍ୱାଚ୍ଛନ୍ଦ ପାଇଁ ଆମେ ବନ୍ୟଜନ୍ତୁମାନଙ୍କର ଆବାସ ସ୍ଥଳୀକୁ ନଷ୍ଟ କରି ଚାଲିଛୁ, ଯାହା ଫଳରେ ସେମାନେ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଏବଂ ସହରାଭିମୁଖୀ ହୋଇ ଧନ ଜୀବନ ନଷ୍ଟ କରୁଛନ୍ତି। ଏହା ବ୍ୟତୀତ ଜଙ୍ଗଲର ଦ୍ରୁତ ଅବକ୍ଷୟ, ମୃତ୍ତିକା କ୍ଷୟ, ବନାଗ୍ନି ଏବଂ ବିଭିନ୍ନ ପ୍ରାକୃତିକ ଓ କୃତ୍ରିମ କାରଣ ଯୋଗୁଁ ସେମାନେ ଧୀରେ ଧୀରେ ଲୋପ ପାଇବାକୁ ବସିଲେଣି, ଯାହା ପ୍ରତ୍ୟକ୍ଷରେ ଆମ ପରିବେଶ ତଥା

ପ୍ରାକୃତିକ ପର୍ଯ୍ୟାବରଣ ପାଇଁ ବିପଦ ସୃଷ୍ଟି କରୁଛି। ହଁ ଶ୍ରୋତା ବନ୍ଧୁ, ବନ୍ୟପ୍ରାଣୀ ହେଉଛନ୍ତି ଆମ ପରିବେଶର ଗୋଟେ ଅଙ୍ଗ। ଯଦି ଆମେ ଜଙ୍ଗଲକୁ ସୁରକ୍ଷିତ ରଖିପାରିବା ତାହେଲେ ଆମର ବନ୍ୟପ୍ରାଣୀ ମଧ୍ୟ ସୁରକ୍ଷିତ ହୋଇ ରହିପାରିବେ। ଏଥିପାଇଁ ବନ ସଂରକ୍ଷଣ ସମିତି ଜନସାଧାରଣଙ୍କର ସକ୍ରିୟ ସହଯୋଗ ତଥା ବନ ବିଭାଗର ତତ୍ତ୍ୱାବଧାନରେ ଏମାନଙ୍କର ସଂରକ୍ଷଣକୁ ଗୁରୁତ୍ୱ ଦେବା ଉଚିତ। ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ପରିଚାଳନା କରିଥିଲେ ରାଜୀବ କୁମାର ମାହୁନ୍ତ ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାରପାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ।

0: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ସହରୀ ଭାଗ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ କୁମାର ପାପି ଗାଇଛନ୍ତି ରଞ୍ଜନ କୁମାରଙ୍କ ରଚନାରୁ।

0: ଶୁଣିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାତୀତ କାର୍ଯ୍ୟକ୍ରମ। ତା ପୂର୍ବରୁ ଶୁଣିନେବା ବିଜ୍ଞାପନ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ ଡିଏପି ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ଆଜିଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ପ୍ୟାର କ୍ୟା ଯା ଗଣଦାନ କରିଛନ୍ତି ମହେନ୍ଦ୍ର କାପୁର ଏବଂ ଲତା ମଙ୍ଗେସ୍କର।

0: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 10ଟା। ପ୍ରଚାର କରୁଛୁ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ପାଲା। ଆଜିର ବିଷୟ ରହିଛି କୁନ୍ତୀଙ୍କ ବିବାହ ଦର୍ଶନ।
1: ମହାପ୍ରଭୁ ଜଗନ୍ନାଥ ଜଗତର କଲ୍ୟାଣ ବିଧାନ କରନ୍ତୁ ବୋଲା ନନ୍ଦେ ଗବାର।
0: ଆଜିର ବିଷୟବସ୍ତୁ ରହିଛି କୁନ୍ତୀଙ୍କ ଭାଗବତ ଦର୍ଶନ।

ଭକ୍ତ ଭଗବାନଙ୍କର ଚରଣାରବିନ୍ଦରେ ପ୍ରାର୍ଥନା କରୁଛି। ଏ ହେଉଛି ଆମମାନଙ୍କର ପ୍ରାରମ୍ଭିକ ସଙ୍ଗୀତ। ଭକ୍ତ ଭଗବାନଙ୍କୁ ଜଣେଇଲା କହିଲା, ପ୍ରଭୁ

ଡାକୁ। ଆଜିର ବିଷୟବସ୍ତୁ ହେଉଛନ୍ତି କୁନ୍ତୀ ମାଙ୍କର ହିମାଳୟରେ ଭଗବତ ଦର୍ଶନ। କାବ୍ୟକର୍ତ୍ତା ପ୍ରଥମତଃ ହିମାଳୟର ଶୋଭାକୁ ବର୍ଣ୍ଣନା କରିବା ପାଇଁ ଗଲେ

ଲକ୍ଷକୁ ଭେଦ ନ କରି ଝର ଝର କୁଳୁ କୁଳୁ ନାଦ ଶବ୍ଦ କରି ତାର ପାଦଦେଶକୁ ଧୌତ କରି ପ୍ରବାହିତ ହେଉଛନ୍ତି। ଆପଣ ମାନଙ୍କ ପାଇଁ କାଳିଦାସ କୁମାର ସମ୍ଭବ କାବ୍ୟରେ କହିଲେ।

ଗଙ୍ଗା ନଦୀଙ୍କର କୂଳରେ ହେଉଛନ୍ତି ଆଜ୍ଞା ପବିତ୍ର ରୁଦ୍ରପ୍ରୟାଗ। ଏଇ ରୁଦ୍ରପ୍ରୟାଗ ନିକଟସ୍ଥ କନ୍ନୁଙ୍କ ନାମରେ ନାମିତ ହୋଇଥିବା ଏକ ଗ୍ରାମର ନାମ ହେଉଛନ୍ତି ଆଜ୍ଞା ପାଣ୍ଡକେଶ୍ୱର, ଯେଉଁଠି ପଣ୍ଡୁ କୁନ୍ତୀ ମାତାଙ୍କୁ ସଙ୍ଗରେ ନେଇ ବନବାସ କରିଥିଲେ। ଆଜି ପ୍ରବଳ ବିପଦର ସମ୍ମୁଖୀନ ହୋଇ ପିଲାମାନଙ୍କୁ ସଙ୍ଗରେ ନେଇ ପଞ୍ଚପୁତ୍ରଙ୍କୁ ସଙ୍ଗତରେ ନେଇ ମା କୁନ୍ତୀ ଆଜି ପ୍ରବେଶ ହୋଇଛନ୍ତି ସେଇ ପାଣ୍ଡକେଶ୍ୱରରେ। ସେ ପାଣ୍ଡକେଶ୍ୱରରେ ପ୍ରବେଶ ହୋଇ ଏକ ଶିଳା ଉପରେ ବସି ପଡ଼ି ମନସ୍ତାପ କରୁଛନ୍ତି। ସମସ୍ତ ପିଲାମାନଙ୍କୁ ଚାହିଁ ଦେଉଛନ୍ତି, ପିଲାଙ୍କର ବଦନ ମ୍ଳାନ ପଡ଼ିଯାଇଛି। ପିଲାଙ୍କର ଏଇ ମୁମୂର୍ଷ ଅବସ୍ଥାକୁ ଦେଖି ମା କୁନ୍ତୀ ଆଜି କାନ୍ଦୁଛନ୍ତି। ଅତୀତ କଥା ଭାବନା କରି ପ୍ରଭୁଙ୍କୁ ଚିନ୍ତା କଲେ, ହେ ବିଶ୍ୱ ଚିନ୍ତାମଣି ନାରାୟଣ, ତୁମେ ଥାଉ ଥାଉ ମହାପ୍ରଭୁ, ଆଜି ପାଣ୍ଡବ ମାନଙ୍କର ଏତେ ଦୁର୍ଦ୍ଦଶା ହୋଇଛି ପ୍ରଭୁ।

ସ୍ରୋତରେ ଭାସି ଯାଉଛନ୍ତି। ମାତା କୁନ୍ତୀ ଡାକିଲେ, ଭଗବାନ ହେ ପାଣ୍ଡବ ପ୍ରିୟ, ହେ ତୁମର ପ୍ରିୟ ମାନଙ୍କୁ ଏତେ ଦଣ୍ଡ ଦେବା କଣ ଆପଣଙ୍କ ମତରେ ଉତ୍ତମ ହେଲା କି? କୁନ୍ତୀ ମାତା

ତାଙ୍କର ଚିତ୍ତ ସନ୍ତୋଷ ହେଉନାହିଁ। ପ୍ରଭୁଙ୍କୁ ଆଉ ପଦେ ଡାକୁଛନ୍ତି। ଇନ୍ଦ୍ର ଗୀତ ଗୋବିନ୍ଦରେ କବି ଜୟଦେବ ଗୋସ୍ୱାମୀ ଲେଖିଲେ, ପ୍ରଭୁ

ଝର ଆଖିରେ ଲୁହ ଧରିଯାଉଛି। କୁନ୍ତୀ ମାତାଙ୍କର ମନ କଥାକୁ ଅନ୍ତର୍ଯ୍ୟାମୀ ଭଗବତ ବାସୁଦେବ ଅନ୍ତରେ ଜାଣିଲେ।

ଆଜି ବଡ଼ ଅନ୍ୟାୟ କଲ ମା, ମୁଁ ହେଉଛି ତୁମର ପୁଅ, ତୁମେ ମୋର ମା। ଏ ଜଗତରେ କୌଣସି ମା ତାର ପୁଅର ପାଦ ତଳେ ପ୍ରଣାମ କରେ କି? ମା ଲୋ ତୁମତେ ଯେ ପ୍ରଣାମ କଲୁ ନାହିଁ ଯେ, ସବୁଦିନ ପାଇଁ ମୁଁ ଆୟୁଷ କ୍ଷୀର୍ଣ୍ଣ କରିଦେଲୁ। କୁନ୍ତି କହିଲେ, ବାପାରେ ମୁଁ କେବେ ଅନ୍ୟାୟ ପଥକୁ ଅବଲମ୍ବନ କରେ ନା, ମୁଁ ଯାହା କରେ ଜଗତର ମଙ୍ଗଳ ପାଇଁ, ଜଗତର କଲ୍ୟାଣ ନିମିତ୍ତ କରେ। ତାହେଲେ ଏଥିରୁ ଶିକ୍ଷା ମିଳିଲା କଣ ଆଜ୍ଞା? ମା କେବେ ପୁଅକୁ ପ୍ରଣାମ କରେ କି? ମା କେବେ ପୁଅକୁ ନମସ୍କାର କରେ କି? ନା ବାପା କେବେ ପୁଅକୁ ନମସ୍କାର କରେ କି? କିନ୍ତୁ ଆଜି ଏଠି ତାର ବିପରୀତ କଥା ହେଲା। କୁନ୍ତି ମା କହିଲେ, କହିଲେ ପ୍ରଭୁ ମୁଁ ତତେ ନମସ୍କାର କରିବାଟା କଣ ଭୁଲିଲା କି? ନାଇଁ ନାଇଁ ନାଇଁ ନାଇଁ ବାପା, କେବେ ଭୁଲ ହୋଇ ନାହିଁ। ଶୁଣ, ବ୍ୟାସ ସେ କଥା କହିଲେ।

ବାବୁ ବାସୁଦେବ, ଆକାଶରୁ ଉତ୍ପତ୍ତି ହୋଇଥିବା ତୈଳ ବୋଇଲେ ଜଳ ବର୍ଷାରେ ପରିଣତ ହୋଇ ନଦୀ ନାଳ ପୁଷ୍କରିଣୀ ଭରି ହୋଇଯାଏ, ଇଏ ସମସ୍ତ ବନ୍ୟା ଜଳରେ ପରିଣତ ହୋଇ କହିବାଣୀ ଯାଏ କହିଲୁ ନା?

ମା କହିଲେ ବସୁଦେବ, ଆରେ ବ୍ରହ୍ମାଙ୍କ ଠୁ କଣ ମୁଁ ଅଧିକ, ଶିବଙ୍କ ଠାରୁ କଣ ମୁଁ ଅଧିକ, ଶିବ ବ୍ରହ୍ମାଦି ଅମର ବୃନ୍ଦ ମାନେ ଯୋଉ ନମସ୍କାର କରୁଛନ୍ତି ତୁମକୁ, କୁହ ତ ବାସୁଦେବ ତମେ କଣ ବୟସରେ ତାଙ୍କଠୁ ସାନ ନା ନାଇଁ ବଡ? ଏ ଦ୍ୱାପର ଯୁଗ ପାଇଁ ତମେ ତ ବ୍ରହ୍ମାଙ୍କ ଠୁ ବୟସରେ କମ, ଶିବଙ୍କ ଠୁ ବୟସରେ କମ, ତାହେଲେ ବାପା ମୁଁ ତୁମକୁ ନମସ୍କାର କଲେ କ୍ଷତି କଣ ହେଲା? ସମସ୍ତ ଦେବଦେବୀ ମାନଙ୍କର ନମସ୍କାର, ଇଏ ଜଣଙ୍କ ନିକଟକୁ ଯାଏ ସିଏ ହେଉଛନ୍ତି ଆଜ୍ଞା କୃପା ସିନ୍ଧୁ ଜଗନ୍ନାଥ। ଏ କଥା ଶୁଣି ଭଗବାନ କୃଷ୍ଣ କହିଲେ, କହିଲେ ମା ମୋ ପ୍ରିୟ ପାଣ୍ଡବ ମାନେ କେଉଁ ଆଡେ ଗଲେ? ଅନେଇଲା ବେଳକୁ ସାରି ପାଣ୍ଡବେ ପ୍ରଭୁଙ୍କର ସନ୍ନିଧି ଆସି ପ୍ରବେଶ କଲେ। ଧର୍ମରାଜଙ୍କୁ ଦେଖି ଭଗବତ ବାସୁଦେବ

ଧଳ ସାମନ୍ତଙ୍କର ଲେଖା ପରେ ପରେ ଭଗବାନ କୃଷ୍ଣ ପାର୍ଥଙ୍କୁ କୂଳକୁ ଡାକିଲେ, କହିଲେ ହେ ପାର୍ଥ ମୋର ନିକଟକୁ ଆସ, ତମକୁ ଛାଡି ମୁଁ କେବେ ବଞ୍ଚିପାରିବି ନା ମତେ ଛାଡି ତମେ ବଞ୍ଚିପାରିବ? ଜଳ ଛାଡି ମୀନ ବଞ୍ଚିପାରେ ନା କି ମୀନକୁ ଛାଡି ଜଳ ବଞ୍ଚିପାରେ ନା? ସେଇଭଳି ଜୀବ ଆତ୍ମା ପରମାତ୍ମାଙ୍କୁ କେବେ ଛାଡି ବଞ୍ଚିପାରେ ନା? କୁନ୍ତୀ ମାତାଙ୍କର ଇଏ କଥାକୁ ଶୁଣି ଭଗବାନ ବାସୁଦେବ କହିଲେ, ମାଲ ମୁଁ ଆଜି ବଡ଼ ଅପୂର୍ବ କଥା ଦେଖୁଛି, ଦିନେ ନାହିଁ କାଳେ ନାହିଁ ଯେଉଁ କଥା ସବୁଦିନ ଯେତେବେଳେ ଆସିଲା ବେଳକୁ ତୁମର ମୁଖମଣ୍ଡଳ ଅତ୍ୟନ୍ତ ହସପୂର୍ଣ୍ଣ, ଆଜି ବିଷାଦର ଛାୟା ବିଷାଦର ଘନ ବାଦଲ ତୁମ ମୁଖମଣ୍ଡଳ ଗ୍ରାସ କରିଛି ମା, କଣ କୁହ ମା, କଣ ତୁମର ଆବଶ୍ୟକ କୁହ। କୁନ୍ତୀ କହିଲେ, କହିଲେ ପ୍ରଭୁ ମୁଁ କହିବି ଯେ ବାସୁଦେବ ସେମିତି କହିବିନି, ମୁଁ ଆପଣଙ୍କୁ ଏତିକି ଅନୁରୋଧ କରିବି, ମୋର ମନ କଥା ତ ତମେ ସମସ୍ତ ଜାଣିଥିବ, ଅଭିରାମ ପରମହଂସ ସେ କଥା ଆଜ୍ଞା କହିଲେ,

ଆମେ କରୁଣା ବରୁଣାଳୟ ତମକୁ କେଉଁ କଥା ଅଜଣା ଅଛ ପାଖେ ମହାପ୍ରଭୁ ତୁମକୁ ଆଉ କହିବି ପ୍ରଭୁ ଯଦି କହିବି ପ୍ରଭୁ ଏତିକି ମାତ୍ର କହିବି ଆପଣ ସତ୍ୟବାଦୀ ସତ୍ୟ କରନ୍ତୁ ଯଦି ସତ୍ୟ ନ କରିବେ ତାହେଲେ ମୁଁ କେବେ କହିବି ନାହିଁ। ଭଗବାନ କୃଷ୍ଣ କହିଲେ ମା ତୁ କଣ ମୋ କଥା ଜାଣିନୁ ମୁଁ ତୋ ତୋ ନିକଟରେ ସତ୍ୟ କହିଲେ ହେବ ନହେଲେ ନାହିଁ। କୁନ୍ତୀ ମାତା କହିଲେ କହ୍ନେଇରେ ତୋ ନିକଟରେ ଏତିକି ମୋର ପ୍ରାର୍ଥନା। ଅବିରାମ ପରମହଂସ ଲେଖିଲେ।

ଉନ୍ନତି କରି କହିଲେ ହେ କନେ ତତେ ଏତିକି ମାତ୍ର କହୁଛେ, ଚାହିଁ ଦେଖେ ପିଲାମାନଙ୍କୁ ମୋର, ତୋର ଯିଏ ଅତ୍ୟନ୍ତ ପ୍ରିୟ ପାଣ୍ଡବ ମାନେ ତାଙ୍କ ଅବସ୍ଥାକୁ ଦେଖ। ବୃଦ୍ଧାଶ୍ରମରେ ମୁଁ ତୁମର ମା ହିସାବରେ ବଣ ଜଙ୍ଗଲରେ ବୁଲିଯିବାଟା କଣ ଠିକ ହେବ? ଏତିକି ବେଳେ ଏ କଥା ଶୁଣିବା ମାତ୍ରକେ ଭଗବାନ କହିଲେ କହିଲେ ମା ଲୋ ତୁ ଆଉ ସୋଚନା କର ନାହିଁ, ସ୍ୱଳ୍ପ ସୀମିତ ଦିନ ମଧ୍ୟରେ ମୁଁ ତୋ ପିଲାଙ୍କର ଦୁଃଖ ବିନାଶ କରିବି। ହେଲେ ମା ତୁ କଣ କହିବା କଥା ମାଗିବା କଥା ମାଗ, ଏବେ ତମର ସମୟ ଆସି ପୂର୍ଣ୍ଣ ହେବା ପାଇଁ ବସିଲାଣି, ତୁ ଯାହା ମାଗିବା କଥା କୁହ ମୁଁ ସେଟା କହିବି। ଏଇଠି ଆଜ୍ଞା କୁନ୍ତୀ କହିଲେ କହିଲେ ପୁଅରେ କନେ ଟିକେ ମନ ଦେଇ ଶୁଣ, କହିଲେ ପ୍ରବାସୀ ବନବାସିଞ୍ଚ ଏ ପିତୃମା ତୁ ହରାୟଚ ଇଏ ଋଣୀ ରୋଗୀ ଗୃହ ତ୍ୟାଗୀ ଇଏ ପରାର୍ଣ୍ଣ ଭୋଗୀ ଚିର ଦୁଃଖୀ। ବ୍ୟାସ କହିଲେ ଭଗବାନ କୁନ୍ତୀ କହୁଛନ୍ତି କହିଲେ ମା ଏଇ କଥା ଶୁଣେ ବୋଲି କହୁଥିଲୁ ନା ମା ହବନି? କହିଲୁ ଦେଖି ବାପା ଇଏ ଦୁଃଖ ଠାରୁ ବଳି ଆଉ ଅନ୍ୟତ୍ର ଦୁଃଖ କିଛି ଅଛି କି? ଭଗବାନ କୃଷ୍ଣ କହିଲେ ମା ଲୋ ତୋ ପିଲାମାନଙ୍କ ପାଇଁ ଯୋଉ ବନବାସ ଅଛି, ଯୋଉ ପ୍ରବାସ ଦୁଃଖ ଅଛି, ଇଏ ସମସ୍ତ ଦୁଃଖ ଅଳ୍ପ ଦିନରେ ମୁଁ ମେଣ୍ଟନ କରିଦେବି, ସମସ୍ତ ବିଷାଦ ତୋର ମୋଚନ କରିବି। ହେଲେ କଣ ତୁ ମାଗୁଛୁ ମତେ ମାଗେ? ମା କୁନ୍ତୀ କହିଲେ ପୁଅରେ ଯଦି ମାରିବି ମାଗିବି ତୁ ସତ୍ୟ କର। ଭଗବାନ କୃଷ୍ଣ ସତ୍ୟ କଲେ କହିଲେ ସତ୍ୟଟି

ଭଗବାନ କୃଷ୍ଣ ଯେତେବେଳେ ସତ୍ୟବାଦୀ ସତ୍ୟରେ ଆବଦ୍ଧ ହୋଇଛନ୍ତି, ଏତିକି ବେଳେ କୁନ୍ତି ମାତା କହିଲେ, ପୁଅ କହ ନେଇ ମୁଁ ଏତିକି ମାଗୁଛି ପ୍ରଭୁ, ଇଏ ମୋ

କଲେ କହ୍ନେଇରେ ମୁଁ ଏତିକି ମାତ୍ର କହୁଛି, କରିବୁ ନା? ସତ୍ୟ କରିଛୁ ନାସ୍ତି କରିବୁ ନା? ମୁଁ ତତେ ଏଇ ବର ମାଗୁଛି, ମୋ ପିଲାମାନଙ୍କୁ ସବୁଦିନ ପାଇଁ ଚିର ଦୁଃଖୀ କରିଦେ। ଭଗବାନ ବାସୁଦେବ ହସିଲେ, କହିଲେ ମା, ଜଗତରେ ଯୋଉ କଥା ଅସମ୍ଭବ ବିଡ଼ମ୍ବନ କଥା, ତୁ ଆଜି ସେଇ କଥା ଗୁଡ଼ାକ ଶୁଣେଇଲୁ। କୁହ ତ ଜନନୀ, ଏ ଜଗତ ଆଜି ଶିକ୍ଷା ପାଉ, ଇଏ ସମାଜ ଶିକ୍ଷା ପାଉ। କୁହ ତ ଦେଖି, ସମାଜରେ କୌଣସି ମା ତା ପିଲାର ଅମଙ୍ଗଳ କାମନା କରିପାରେ କି? ତା ପିଲାର ଅମଙ୍ଗଳ ଚିନ୍ତା କରିପାରେ କି? ତା ପିଲାର ଆୟୁଷ ହାନି କରିପାରେ କି? ମା, ତୁ ଆଜି କେମିତି ଭାବରେ କହିପାରୁଛୁ? ଭଗବାନ ବାସୁଦେବ କହିଲେ, କହିଲେ

କୃଷ୍ଣ କହିଲେ ମା ଲୋ, ଏ ଜଗତର ଶିକ୍ଷା ପ୍ରଦାୟିନୀ ମା, କଲ୍ୟାଣ ଦାୟିନୀ ମା, ଆଜି ମା ମାନେ ସମସ୍ତେ ଦେଶବାସୀ ପୁରପଲ୍ଲୀରେ ସମସ୍ତ ମା ମାନେ ଆଜି ଏଇ ଚିନ୍ତାଧାରା ରଖନ୍ତୁ, ତାଙ୍କ ପିଲାମାନଙ୍କ ପାଇଁ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କରନ୍ତୁ, ହେ ପ୍ରଭୁ ମୁଁ କୁନ୍ତି ମା ତ ହୋଇଯାଏ, ମୋ ପିଲାମାନେ ପାଣ୍ଡବ ହୋଇଯାଆନ୍ତୁ, ପ୍ରଭୁଙ୍କର କରୁଣା ଭିକ୍ଷା କରିବା ନିମନ୍ତେ। କୁନ୍ତି ମାତେ ତଳେ ଏ କଥା କହିଛନ୍ତି, ଭଗବାନ କାନ୍ଦି ପକେଇଲେ, କହିଲେ ମା ତୁ ଏ କଥା କହିପାରିଲୁ, ମୋ ପାଣ୍ଡବ ମାନଙ୍କର ଦୁଃଖ ରାଶି ହରଣ ହେବା ପୂର୍ବରୁ ତୁ ପୁଣି ତାଙ୍କୁ ଚିର ଦୁଃଖୀ ବୋଲି ଏଇ ବର ମୋଠ ମାଗି ପାରିଲୁ। କୁନ୍ତି କାନ୍ଦିଲା, କହିଲା ପ୍ରଭୁ ଏ କଥା କାହିଁକି କହିଲି କି, ଯେବେ ବିପୁଳ ସମ୍ପଦେ ପିଲାମାନେ ମୋର ମଣ୍ଡନ ହୋଇ ରହିବେ।

ଅତି କହିଲେ ପ୍ରଭୁ, ଯଦି ମୋ ପିଲାମାନେ ବିପୁଳ ସମ୍ପଦର ମାଲିକ ହୋଇଯିବେ ତାହେଲେ ତାଙ୍କ ହୃଦୟରେ ଅହଙ୍କାର ଗର୍ବ ମନୋଭାବ ଆସିଯିବ, ଆଉ ତୋର ନାମକୁ ସିଏ ଟିକିଏ ତୁଣ୍ଡରେ ନେଇପାରିବେ ନାହିଁ ପ୍ରଭୁ। ତେଣୁ ଏଇଥିଲାଗି ମୁଁ ତୋତେ କହୁଛି ପ୍ରଭୁ, ଯଦି ମୋ ପିଲାମାନେ ଚିର ଦୁଃଖୀ ହୋଇଥିବେ ଦୁଃଖରେ ପଡ଼ି, ମୋ ପିଲାମାନେ ତୋର ନାମକୁ ଟିକିଏ କୀର୍ତ୍ତନ କରୁଥିଲେ ପ୍ରଭୁ, ଏତିକି ସୁଦୟା ହେଉ।

କାନ୍ଦିଲେ କହିଲେ ମା ତୁ ଧନ୍ୟା, ତୋ ଭଳି ମାର ଦର୍ଶନରେ ମୁଁ ଆଜି ନିଜେ ଧନ୍ୟ ହୋଇଛି। ହେ ସମସ୍ତ ଭାରତୀୟ ବାସୀ ମାତୃଭଣ ମାନେ ତମକୁ ଏତିକି ପ୍ରାର୍ଥନା କରାଯାଉଛି। ହେ ଉତ୍କଳର ସମସ୍ତ ପୁରପଲ୍ଲୀର ମା ଝିଅ ଭଉଣୀ ମାନେ ତମେ ସମସ୍ତେ ଆଜି କୁନ୍ତୀ ମା ସାଜି ଯାଅ, ନିଜ ପିଲାମାନଙ୍କୁ ଚାରି ପାଣ୍ଡବରେ ସଜେଇ ଭଗବାନଙ୍କର ଚରଣ ଅରବିନ୍ଦରେ ପ୍ରାର୍ଥନା କର ବିଶ୍ୱର କଲ୍ୟାଣ ନିମନ୍ତେ। ଭଗବାନ କହିଲେ ମା ଲୋ, ଏଭଳି ମା ଦୁନିଆ ମଧ୍ୟରେ ଦେଖିବା ପାଇଁ ବିରଳ, ତୋ ଭଳି ମା ପାଇ ମୁଁ ଆଜି ଖୁସି ହୋଇଛି, ଆନନ୍ଦ ହେଉଛି। ମା ତୁ ଏଇ ଦେହ ବହି କରି ସ୍ୱର୍ଗକୁ ଚାଲିଯାଅ। ମା ତୋ ପିଲାମାନଙ୍କ ଦାୟିତ୍ୱ ମୋତେ ଲାଗିଲା, ମୋ ଭଗବତ ରୂପ ଦର୍ଶନ ମା ତୋ ଆଜ ଶେଷ ଦିନ କର।

ପାଇଲେ ମାଲୋ, କେତେ ଦିନ ତୁମମାନଙ୍କ ସଂସ୍ପର୍ଶରେ ଆସିବା ଭିତରେ ଆଜି ମୁଁ ତୁମର ମନ କଥା ଭଲ ଭାବରେ ଅବଗତ ହୋଇପାରିଛି। ତେଣୁ ହେ ମା, ତୋ ଚରଣ ଅରବିନ୍ଦରେ ମୁଁ ଅନନ୍ତ କରି ପ୍ରଣତି ଜଣାଉଛି। ମା, ମୋର ଶେଷ ନମସ୍କାର ନିଏ ମା, ଆଉ ଶେଷ ଦିନ ପାଇଁ ତୋ କନେଇକି ଦେଖିବୁ ନାହିଁ। ଇଏ ଭଗବତ ଦର୍ଶନ।

ଶୁଣିଲେ କୁନ୍ତିକ ଭଗବତ ଦର୍ଶନ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ପ୍ୟାର ଯୁକ୍ତ ନେହେରୁ କେତୋଟି ଗୀତ।

ଶୁଣିଲେ ଏକ ଗଇନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।